ଆକାଶବାଣୀ ବାରିପଦା ଆଜି ଶୁକ୍ରବାର 1948 ଶତାବ୍ଦୀର ଜ୍ୟେଷ୍ଠ 8 ଦିନ ତଦନୁଯାୟୀ 2026 ମସିହା ମେ ମାସର 29 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ।

ବାହାର ପବିତ୍ରତା ଅପେକ୍ଷା ହୃଦୟର ପବିତ୍ରତା ମନୁଷ୍ୟ ଚରିତ୍ରକୁ ଉଜ୍ଜଳ କରିବାରେ ଅଧିକ ସହାୟକ ହୁଏ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗନ୍ଧମୟ ଗୁଣକୁ ବାହାରକୁ ଫିଙ୍ଗିଦେଇ ହୃଦୟକୁ ସର୍ବଦା ନିର୍ମଳ ରଖିବା ଉଚିତ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୌମ୍ୟା, ତୃପ୍ତି ଦାସ, ପ୍ରଣବ କିଶୋର ପଟ୍ଟନାୟକ, ମୋନାଲିସା ପଣ୍ଡା, ସୁବାସ ଦାସ। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ପ୍ରଫୁଲ୍ଲ କୁମାର କର, ନିରଞ୍ଜନ ପାଢ଼ୀ, ବାବାଜୀ ଚରଣ ସ୍ୱାଇଁ ଏବଂ ଭକ୍ତକବି ମଧୁସୂଦନ ରାଓଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ସିଏ ତୁମର ବନ୍ଧୁ ନୁହେଁ, ଯିଏ ତୁମକୁ ତୁମର ନିମ୍ନତର ସ୍ତରକୁ ଖସି ଆସିବାକୁ ପ୍ରରୋଚିତ କରେ। ସେ ତୁମର ବନ୍ଧୁ ନୁହେଁ ଯିଏ ତା ସହିତ ତୁମକୁ ନିର୍ବୋଧ କାର୍ଯ୍ୟ ସବୁକୁ କରିବାକୁ ପ୍ରବର୍ତ୍ତାଏ, କିମ୍ବା ତା ସହିତ ତୁମକୁ ଅପଥରେ ଯିବା ପାଇଁ ମତାଏ, କିମ୍ବା ତୁମେ ଯାହା ସବୁ ଖରାପ କାମ କର ତାକୁ ସମର୍ଥନ ଜଣାଏ। ଏଇଟା ଏକଦମ ସ୍ପଷ୍ଟ କଥା। ସଂକ୍ରାମକ ରୋଗୀକୁ ଆମେ ସାବଧାନ ହେଇ ଏଡ଼େଇ ଯାଉ, ତାର ସାନ୍ନିଧ୍ୟକୁ ଆସିବାକୁ ଚାହୁଁନା। ସାଧାରଣତଃ ତାକୁ ଅନ୍ୟଠାରୁ ପୃଥକ କରି ରଖାଯାଏ, କାରଣ ତା ନହେଲେ ତାଠାରୁ ରୋଗ ଅନ୍ୟମାନଙ୍କ ପାଖକୁ ବ୍ୟାପିଯାଏ। କିନ୍ତୁ ପାପର ସଂକ୍ରାମକତା, କଦାଚାରର ସଂକ୍ରାମକତା, ଭ୍ରଷ୍ଟାଚାର, ମିଥ୍ୟାଚାର ଓ ଆଦିମ ସ୍ୱଭାବଗୁଡ଼ିକର ସଂକ୍ରାମକତା ରୋଗର ସଂକ୍ରମଣ ଅପେକ୍ଷା ଯେ ଅନନ୍ତ ଗୁଣରେ ଭୟଙ୍କର। ତେଣୁ ଏସବୁକୁ ଖୁବ୍ ସାବଧାନତାର ସହିତ ପରିହାର କରିବା ଉଚିତ। ତୁମେ ସେହି ବ୍ୟକ୍ତିଟିକୁ ତୁମର ସର୍ବୋତ୍ତମ ବନ୍ଧୁ ବୋଲି ଭାବିବ, ଯିଏକି ତୁମକୁ ସ୍ପଷ୍ଟ କହିଦେବ ଯେ ସେ କୌଣସି ପ୍ରକାର ମନ୍ଦ କିମ୍ବା କୁତ୍ସିତ କାର୍ଯ୍ୟରେ ଭାଗ ନେବ ନାହିଁ, ଏବଂ ଯିଏ ତୁମକୁ ସମସ୍ତ ପ୍ରକାର ନିମ୍ନସ୍ତରୀୟ ପ୍ରଲୋଭନଗୁଡ଼ିକରୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଉତ୍ସାହିତ କରିବ, ସେ ହିଁ ତୁମର ଯଥାର୍ଥ ବନ୍ଧୁ। ଆମେ ସାଧାରଣତଃ ଆମକୁ ସୁହାଇଲା ଭଳି ପ୍ରଶଂସା କରୁଥିବା ଓ ଆଚରଣ ଦେଖାଉଥିବା ବ୍ୟକ୍ତିଟିକୁ ପାଖେ ପାଖେ ରଖିବାକୁ ପସନ୍ଦ କରୁ ଓ ବନ୍ଧୁ ଜ୍ଞାନ କରୁ। କିନ୍ତୁ ବୁଦ୍ଧଦେବ ଧମ୍ମପ୍ରଦ ଗ୍ରନ୍ଥର ପଣ୍ଡିତ ବର୍ଗରେ ଦର୍ଶାଇଛନ୍ତି ଯେ ଯଦି ଏପରି ବ୍ୟକ୍ତିର ସାକ୍ଷାତ ଲାଭ କର ଯିଏ ଗୁପ୍ତଧନର ପଥ ପ୍ରଦର୍ଶନ ପରି ତୁମର ତ୍ରୁଟି ପ୍ରଦର୍ଶନ କରନ୍ତି, ସେହି ମେଧାବୀ ପଣ୍ଡିତଙ୍କର ଭଜନା କର। ଯଦିଓ ସେ ତିରସ୍କାର ପୂର୍ବକ ଉପଦେଶ ଦିଅନ୍ତି, ଏପରି ଭଜନା ଦ୍ୱାରା ତୁମର ମଙ୍ଗଳ କେବଳ ହେବ, ଅମଙ୍ଗଳ ହେବ ନାହିଁ। ସେ ତିରସ୍କାର କରିବେ, ଉପଦେଶ ଦେବେ, ନିନ୍ଦନୀୟ ଆଚରଣ ପ୍ରଦର୍ଶନ କରିବେ। ଏପରି ବ୍ୟକ୍ତି ସାଧୁ ଲୋକମାନଙ୍କର ପ୍ରିୟ ହୁଅନ୍ତି ଓ ଅସାଧୁ ଲୋକମାନଙ୍କର ଅପ୍ରିୟ ହୁଅନ୍ତି। ଏଥିରେ ଗୋଟିଏ ବାକ୍ୟ ଅଛି ଯାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ବାକ୍ୟଟିରେ ଅଛି, ଗୁପ୍ତଧନ ଦେଖାଇଦେବା ଭଳି ଯିଏ ଆମ୍ଭମାନଙ୍କର ତ୍ରୁଟି ଦେଖାଇ ଦିଅନ୍ତି, ସେହି ପଣ୍ଡିତ ବ୍ୟକ୍ତିମାନଙ୍କର ସାଙ୍ଗ ଅନ୍ୱେଷଣ କରିବା ଉଚିତ। ସକଳ ଧର୍ମଗ୍ରନ୍ଥରେ କୁହାଯାଇଛି ଯେ ଯେଉଁମାନେ ତୁମର ତ୍ରୁଟି ବିଚ୍ୟୁତି ଦେଖାଇ ଦିଅନ୍ତି ସେମାନଙ୍କ ପ୍ରତି କୃତଜ୍ଞ ହେବ, ତଥା ସେମାନଙ୍କର ସଙ୍ଗ ଲାଭ ଆକାଂକ୍ଷା କରିବ, ସେମାନଙ୍କୁ ମୁଣ୍ଡରେ ମୁଣ୍ଡାଇଥିବ, ଶିରୋଧାର୍ଯ୍ୟ କରିବ। ଅର୍ଥାତ୍ ବହୁମୂଲ୍ୟ ଦ୍ରବ୍ୟ ଦେଖାଇଦେବା ପରି ଯଦି ତୁମକୁ ତୁମର ତ୍ରୁଟି ଦେଖାଇ ଦିଆଯାଏ, ଅଥଚ ଯେତେବେଳେ ତୁମେ ତୁମର କୌଣସି ତ୍ରୁଟି, ଅକ୍ଷମତା, ଦୁର୍ବଳତା, କପଟତା, କ୍ରମୋନ୍ନତିର ବାଧା ଜନିତ ବିଷୟ ଆବିଷ୍କାର କର, ସେତେବେଳେ ତାହା ହେଲା ଯେପରିକି ତୁମର ଏକ ଅପୂର୍ବ ସମ୍ପଦର ଆବିଷ୍କାର। ଓହୋ, ମୋର ଗୋଟିଏ ତ୍ରୁଟି ଦେଖୁଛି, ଏମିତି ନ କହିବା ଦୁଃଖ ପ୍ରକାଶ ନ କରି, ତା ବଦଳରେ ଯେମିତି ଗୋଟିଏ ଅପୂର୍ବ ବସ୍ତୁ ଲାଭ କରିଛ, ସେଇଭଳି ତୁମେ ଆନନ୍ଦିତ ହେବ। କାରଣ ତୁମ ଆଧ୍ୟାତ୍ମିକ ପ୍ରଗତିରେ ବାଧା ହେଉଥିବା ବିଷୟମାନଙ୍କ ଭିତରୁ ତୁମେ ଗୋଟିଏ ବିଷୟ ଧରିପାରିଛ ଏବଂ ତାହାକୁ ଟାଣି ବାହାର କରି ଫୋପାଡ଼ି ଦେବା ଉଚିତ। ଯେଉଁ ମୁହୂର୍ତ୍ତରେ ନିଜର ଗୋଟିଏ ତ୍ରୁଟି ଜଣାପଡ଼ିଯିବ, ସେହି ମୁହୂର୍ତ୍ତରେ ତାକୁ ଦୂର କରିବା, ବର୍ଜନ କରିବା, ବିନାଶ କରିବାର କ୍ଷମତା ତୁମର ରହିଥିବା ପ୍ରୟୋଜନ। ଗୋଟିଏ ତ୍ରୁଟିର ଆବିଷ୍କାର ଅର୍ଥ ଗୋଟିଏ କୃତିତ୍ୱ ଅର୍ଜନ। ଇଏ ସେହିଭଳି ଏକ ଆଲୋକ ପ୍ରବାହ ଯାହା ଅନ୍ଧକାର ମଧ୍ୟରେ ପ୍ରବେଶ କରିବା ମାତ୍ରେ ସେଠାରୁ କିଛି ଅନ୍ଧକାର ଅପସାରିତ ହୋଇଯାଏ। ରୋଗ ଚିହ୍ନି ପାରିବାରେ ବା ଧରାପଡ଼ିବାରେ ଯେମିତି ଚିକିତ୍ସାର ସୂତ୍ର ମିଳିଯାଏ, ସେମିତି ଆମ ଭିତରେ ଛପି ରହିଥିବା ଅନୁଚିତ ଅବସ୍ଥାଟିର ଆବିଷ୍କାର ଏକ ପରମ ଲାଭ। ସେହି ମୁହୂର୍ତ୍ତରେ ତାକୁ ବିତାଡ଼ିତ କରିବା ଉଚିତ। କିନ୍ତୁ ତାହା ଜାଣି ସୁଦ୍ଧା ତାର

ମୂଳୋତ୍ପାଟନ ନକରି ଯଦି ତୁମେ ତାକୁ ଅଜ୍ଞାତରେ ନିଜ ଭିତରେ ପୋଷି ରଖ, ତାହା ତୁମର କପଟାଚାରିତା। ନ ଜାଣି କରିଥିବା ଅପରାଧ ଅପରାଧ ନୁହେଁ, କିନ୍ତୁ ଜାଣି ଅପରାଧ ବିପଜ୍ଜନକ, ମହା ଅପରାଧ। ତେଣୁ ମୁଖ୍ୟ ପ୍ରସଙ୍ଗଟି ହେଲା, ଯେତେବେଳେ ତୁମ କୌଣସି ବ୍ୟକ୍ତି ବା ଘଟଣା ଯୋଗୁଁ ତୁମର ତ୍ରୁଟି ବିଷୟରେ ଯାହା ପୂର୍ବରୁ ଜାଣିନଥିଲ ପ୍ରତ୍ୟକ୍ଷ ଭାବରେ ସଚେତନ ହୁଅ, ସେତେବେଳେ ତୁମେ ସମ୍ପୂର୍ଣ୍ଣ ଭାବରେ ସୁଖୀ ହୁଅ, ସେଥିପାଇଁ ବିଳାପ ନ କରି ଆନନ୍ଦିତ ହେବ। ସେ ତ୍ରୁଟି ଦୂର କରିବାରେ ଉପଯୁକ୍ତ ଶକ୍ତି ମଧ୍ୟ ଲାଭ କରିବ। ବାସ୍ତବ କଥା ହେଉଛି, ଆମେ ଆମ ଅପେକ୍ଷା ଉନ୍ନତତର ମହତ୍ତର ବନ୍ଧୁ କରିବା ଉଚିତ, ଏବଂ ସବୁଠାରୁ ମହତ୍ତମ ବନ୍ଧୁ ହେଉଛନ୍ତି ଈଶ୍ୱର। ଯଦି ଈଶ୍ୱରଙ୍କୁ ଆମେ ବନ୍ଧୁ କରିବା, ତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବା।

ଆପଣମାନେ ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ମାଳବିକା ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 50ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ପ୍ରଯୋଜନା ସୁହାସ ମହାନ୍ତି।

ସେହି ଯଜ୍ଞ ପୁରୁଷକୁ କୁଣ୍ଡରେ ସ୍ଥାପନ କରି ଋଷି ପିତୃଦେବତା ଆଦି ପୂଜା କରିଥିଲେ। ତାଙ୍କରି ଆଜ୍ଞାରେ ଏ ସଂସାରକୁ ମୁଁ ସୃଷ୍ଟି କରେ, ବିଷ୍ଣୁ ରୂପରେ ପାଳନ କରେ, ଆଉ ଶଙ୍କର ରୂପେ ସଂହାର କରେ। ସେ ମାୟାଧର ନରହରି, ତାଙ୍କ ମାୟା କେବଳ ତାଙ୍କୁ ହିଁ ଜଣା। ସେ ଆଦି ପୁରୁଷ ଆତ୍ମାରେ ଆତ୍ମରୂପେ ମିଳନ୍ତି, ପାଳନ୍ତି ଆଉ ସଂହାର କରନ୍ତି। ସତ୍ୟ ସ୍ୱରୂପେ ସବୁରି ଦେହରେ ସେ ଥାନ୍ତି। ଦେବତା, ଗନ୍ଧର୍ବ, କିନ୍ନର, ଦୈତ୍ୟ ଓ ସିଦ୍ଧଗଣ ଆଦି ଯେତେ ଯିଏ ଯେଉଁଠି ଅଛନ୍ତି, ସମସ୍ତେ ତାଙ୍କର ବିଭୂତି ଅଟନ୍ତି।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 50ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେଦାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସାନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ କାଣ୍ଡ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପିଛା 8 ଫେରୋମନ୍ ଟ୍ରାପ୍ କିମ୍ବା ୱାଟର୍ ଟ୍ରାପ୍ ଜମିରେ ଲଗାନ୍ତୁ। ରାସାୟନିକ ପଦ୍ଧତିରେ ନିୟନ୍ତ୍ରଣ ପାଇଁ 15 ଲିଟର ପାଣିରେ ସ୍ପିନୋସାର୍ଡ 45% ଏସି 5.5 ମିଲିଗ୍ରାମ ନଚେତ ପ୍ରତି 1 ଲିଟର ପାଣିରେ 2 ମିଲିଗ୍ରାମ ଥାୟୋଡି କାର୍ବ 75% WP ମିଶ୍ରଣ କରି ସିଞ୍ଚନ କରନ୍ତୁ। ଧଳାମାଛିକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8-10 ଅଠା ଲାଗିଥିବା ହଳଦିଆ ଜନ୍ତା ବ୍ୟବହାର କରନ୍ତୁ। ସଂକ୍ରମିତ ହେବାର ପ୍ରଥମ ଅବସ୍ଥାରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ଫସଲରେ ଶୋଷକ କୀଟ ସମୂହ ଯୌପୋକ, ପତ୍ରଡିଆଁ ପୋକ, ଉଙ୍କୁଣିଆ ପୋକ ଓ ଧଳାମାଛିର ପ୍ରତିକାର ପାଇଁ ଆବଶ୍ୟକ ମତେ 2.5 ଗ୍ରାମ ଏସିଟାମିପ୍ରିଡ୍, 20% ଏସ୍ପି କିମ୍ବା 0.2 ଗ୍ରାମ ଥାୟୋମେଥୋକ୍ସାମ, 25% WG ପ୍ରତି 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫଳମାଛିର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 4 ଫେରୋମନ୍ ଟ୍ରାପ୍ ଲଗାନ୍ତୁ ଏବଂ 3 ସପ୍ତାହ ପରେ ଲେୟର୍କୁ ପରିବର୍ତ୍ତନ କରିଦିଅନ୍ତୁ। ଲଙ୍କାମରିଚ ଫସଲରେ ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 8 ଅଠାଳିଆ ନୀଳ ଜନ୍ତା ଲଗାନ୍ତୁ। ରାସାୟନିକ ଉପାୟରେ ସଂକ୍ରମଣ ରୋକିବା ପାଇଁ ପ୍ରତି 5 ଲିଟର ପାଣିରେ ଏମାମିକ୍ଟିନ୍ ବେଞ୍ଜୋଏଟ୍ 5% SG 2 ଗ୍ରାମ କିମ୍ବା ଫିପ୍ରୋନିଲ୍ 5% SG 10 ମିଲିଲିଟର କିମ୍ବା ଇମିଡା କ୍ଲୋପ୍ରିଡ୍ 17.8% SL 1.5 ମିଲିଲିଟର ହିସାବରେ ମିଶ୍ରଣ କରି ସିଞ୍ଚନ କରନ୍ତୁ। ଲଙ୍କା ଫସଲରେ ଫଳବିନ୍ଧା ପୋକର ନିୟନ୍ତ୍ରଣ ପାଇଁ ଅଙ୍ଗୀୟ ଅବସ୍ଥାରେ ଏକର ପ୍ରତି 8 ହେଲି ଲିଓର ଲାଗିଥିବା ଫେରୋମନ୍ ଟ୍ରାପ୍ ବା ସଙ୍ଗ ଆକର୍ଷକ ଜନ୍ତା ଲଗାନ୍ତୁ ଏବଂ 3 ସପ୍ତାହ ପରେ ଏହାର ଲେୟାରକୁ ବଦଳାଇ ଦିଅନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% SC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ସମସ୍ତ ପ୍ରକାର କଖାରୁ ଜାତୀୟ ପନିପରିବା ଯଥା କଖାରୁ, କାକୁଡ଼ି, ଜହ୍ନି, ଲାଉ, କଲରା, ତରଭୁଜ ଇତ୍ୟାଦିକୁ ଜମିରେ ଲଗାନ୍ତୁ। ପ୍ରତ୍ୟେକ ମନ୍ଦାରେ 2-3 ସୁସ୍ଥ ସବଳ ଗଛ ରଖି ଅନ୍ୟାନ୍ୟ ଚାରାକୁ ଉପାଡ଼ି ଦିଅନ୍ତୁ। ଉନ୍ନତ କିସମ ବା ଶଙ୍କର ଜାତୀୟ ଭେଣ୍ଡି ମଞ୍ଜି ଲଗାନ୍ତୁ। ଜମିକୁ ଭଲ ଭାବରେ ଚାଷ କରି ଶାଗଜାତୀୟ ଫସଲ ଲଗାନ୍ତୁ। ସବୁ ସମୟରେ ଶାଗଜାତୀୟ ଫସଲରେ ଅଧିକ ମାତ୍ରାରେ ଶୁଖିଲା ସଢ଼ା ଗୋବର ଖତ ବା ଜିଆ ଖତ ବ୍ୟବହାର କରନ୍ତୁ। 3 ବର୍ଷ ଅନ୍ତରରେ ଜମିର ମାଟି ପରୀକ୍ଷା କରି ଅନୁମୋଦିତ ହିସାବରେ ସାର ପ୍ରୟୋଗ କରନ୍ତୁ। ବାଇଗଣ ଗଛରେ ଡାଳ ଓ ଫଳବିନ୍ଧା ପୋକ ଲାଗିଲେ ହେକ୍ଟର ପ୍ରତି 200 ଗ୍ରାମ ଫ୍ଲୁବେଣ୍ଡିଆମାଇଡ୍ ବା 800 ଗ୍ରାମ କାଟ୍ରା ହାଇଡ୍ରୋକ୍ଲୋରାଇଡ୍ 40% ସେଚିତ ଗୁଣ୍ଡ ଔଷଧକୁ 500 ଲିଟର ପାଣିରେ ମିଶାଇ 15 ଦିନ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ସିଞ୍ଚନ କରନ୍ତୁ। ଖରାଦିନିଆ ଭେଣ୍ଡି, ଜହ୍ନି, କଖାରୁ, ପୋଟଳ, କାଙ୍କଡ଼, କଲରା, କାକୁଡ଼ି, ଲାଉ, ବାଇଗଣ ଲଗାନ୍ତୁ। ଖଡ଼ା, ଲେଉଟିଆ, ପୋଇଆଦି ଶାଗ ଚାଷ କରନ୍ତୁ। ଯେଉଁଠି ଅଧିକ ଗରମ ଅନୁଭୂତ ହେଉନାହିଁ ସେଠି ଅଦିନିଆ ପନିପରିବା, ବିଲାତି ବାଇଗଣ, ବିନ୍, ମୂଳା ଜଳବାୟୁ ଅନୁସାରେ ଚାଷ କରନ୍ତୁ।
0: ଆପଣମାନେ ଶୁଣୁଥିଲେ କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆକାଶ

ସଂସ୍କୃତରେ ସମ୍ବାଦ ଇଲେକ୍ରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳି ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ସକାଳ 8:15 ଗୀତାଞ୍ଜଳି। ଦିନ 12ଟାରେ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ରହିଛି ଖଞ୍ଜଣି ଭଜନ ପରିବେଷଣ କରିବେ ଶିଳ୍ପୀ ମକର ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଭକ୍ତି ଗୀତ ସନ୍ଧ୍ୟା 6ଟାରେ, ସନ୍ଧ୍ୟା 6:15ରେ ସୁଗମ ସଙ୍ଗୀତ, ସୂଚନା ସମ୍ବାଦ ସନ୍ଧ୍ୟା 6:30ରେ। ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ମୁଣ୍ଡାରୀ ଗୀତ ପରିବେଷଣ କରିବେ ଶିଳ୍ପୀ ନନ୍ଦକିଶୋର ସିଂ ଏବଂ ସାଥୀ କଳାକାର। ରାତି 7:30ରେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ରାତି 8ଟାରେ ଓଡ଼ିଆ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ରାତି 8:30ରେ, ଗୀତ ଅତୀତ ରାତି 8:40ରେ। ରାତି 10ଟାରେ ପାଲା ପରିବେଷଣ କରିବେ ଶିଳ୍ପୀ ବସନ୍ତ କୁମାର ରଥ ଏବଂ ସାଥୀ କଳାକାର। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30ରେ। ଶ୍ରୋତାବନ୍ଧୁ, ଏଥିଲେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ନାଗରିକ ଅଭିନନ୍ଦନ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତର କେନ୍ଦ୍ର ଭାବେ ଓଡ଼ିଶାର ବିକାଶକୁ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ମୋଦି ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ 15 ମାସରେ 7 ଥର ଓଡ଼ିଶାକୁ ଗସ୍ତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବେ। ଜନଗଣନା ପାଇଁ ଚାଲିଥିବା ଘର ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ହେବାକୁ ଥିବା ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟ ନିୟୋଜିତ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସନ୍ତାକାଲିଠାରୁ 580ରୁ ଅଧିକ ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟର ତଥ୍ୟ ସଂଗ୍ରହ କରିବେ। ଭୋଟର ତାଲିକାର ସଂଶୋଧନ, ନୂତନ ଭୋଟରଙ୍କ ଅନ୍ତର୍ଭୁକ୍ତି ଏବଂ ମୃତ କିମ୍ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ୍ ଦେବା କାର୍ଯ୍ୟ କରାଯିବ। ଚଳିତ ଶିକ୍ଷାବର୍ଷରୁ ଓଡ଼ିଆରେ 2 ବିଜ୍ଞାନ ପାଠ୍ୟକ୍ରମ ପଢ଼ାଯିବ। 2 ଏକାଦଶ ଓ 2 ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ପ୍ରସ୍ତୁତ କରାଯାଇ 700 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଯୋଗାଇ ଦିଆଯାଇଛି। ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ ହୋଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଡିଆଇଜି ଥିବା 2009 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଖିଳେଶ୍ୱର ସିଂହଙ୍କୁ ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜର ଡିଆଇଜି ଥିବା 2010 ବ୍ୟାଚ୍ ଆଇପିଏସ୍ ଅଧିକାରୀ କନୱର ବିଶାଲ ସିଂହଙ୍କୁ ଏସ୍ଟିଏଫ୍ର ଡିଆଇଜି ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳ ପାଇଁ ଏକ ୱେବ୍ସାଇଟ୍ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଏହି ପୋର୍ଟାଲରେ ଦାରିଙ୍ଗବାଡ଼ିର ପ୍ରମୁଖ ପର୍ଯ୍ୟଟନ ସ୍ଥଳ, ଜଳପ୍ରପାତ, ପାଇନ୍ ଜଙ୍ଗଲ, କଫି ବଗିଚା ଓ ଭ୍ୟୁ ପଏଣ୍ଟ ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ ରହିଛି। ଏହା ସହିତ ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ସୁବିଧା ସମ୍ପର୍କିତ ସୂଚନା ମଧ୍ୟ ୱେବ୍ସାଇଟ୍ରୁ ପର୍ଯ୍ୟଟକମାନେ ପାଇପାରିବେ। ଏହି ପଦକ୍ଷେପ ଦାରିଙ୍ଗବାଡ଼ି ପର୍ଯ୍ୟଟନକୁ ଅଧିକ ସୁଗମ କରିବା ସହ ଇକୋ ଟୁରିଜିମ୍ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଇଛି। ୱେବ୍ସାଇଟ୍ଟି ହେଉଛି explorearingbadi.com। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କଲିକତା ପକ୍ଷରୁ ନବରଙ୍ଗପୁରରେ ଆୟୋଜିତ 2-ଦିନିଆ ଅମୃତକାଳ ସାଂସ୍କୃତିକ ସମାରୋହ ଉଦ୍ଯାପିତ ହୋଇଛି। ସମାରୋହରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଭାରତ ତଥା ଓଡ଼ିଶାର ସଂସ୍କୃତି, ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ କଳାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଛନ୍ତି ବୋଲି କହିଥିଲେ। 7 ଓଡ଼ିଶା ବାଟାଲିୟନ

0: ଏନ୍ସିସି ପକ୍ଷରୁ ଭଦ୍ରକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ତିହିଡ଼ିଠାରେ ଦଶଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ପରିଚାଳନା, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଦିଆଯାଉଛି। ବିଭିନ୍ନ ଜିଲ୍ଲାରୁ 600 ଜଣ କ୍ୟାଡେଟ୍ ଏଥିରେ ଅଂଶଗ୍ରହଣ କରିଛନ୍ତି। କାଳବୈଶାଖୀ ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ପ୍ରଭାବିତ ହୋଇଛି। ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। 57 ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଉପରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟତ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 12 ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 43.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ବେଙ୍ଗାଲୁରୁରେ ଅନୁଷ୍ଠିତ 8ମ ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସ ଚମ୍ପିୟନ୍ସିପ୍ରେ ଓଡ଼ିଶାର ପ୍ରତିଯୋଗୀମାନେ 8 ସ୍ୱର୍ଣ୍ଣପଦକ ସହ ମୋଟ 18 ପଦକ ହାସଲ କରିଛନ୍ତି। ପାରା କ୍ରୀଡ଼ା ସଂଘ ପକ୍ଷରୁ ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଳିମାନଙ୍କ ପାଇଁ 24-ଦିନିଆ ପ୍ରସ୍ତୁତି ଶିବିର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଡାକ୍ତର ଚିନ୍ମୟ ସୁନ୍ଦର ରାୟ।
2: ଶ୍ରୋତାବନ୍ଧୁ, ଘୁଙ୍ଗୁଡ଼ିର ନାଁ ଶୁଣିଲେ ଆପଣମାନେ ଚମକି ପଡ଼ୁଥିବେ। ଆରେ, ଇଏ କ'ଣ? ଏଇ ଘୁଙ୍ଗୁଡ଼ି କ'ଣ ଆପଣଙ୍କ ସୁଖ ନିଦ୍ରାର ଶତ୍ରୁ? ସାଧାରଣତଃ ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ ଅନେକ ଲୋକଙ୍କର ଥାଏ। କିଏ ବେଳେବେଳେ ତ କିଏ ନିୟମିତ ଭାବେ ଘୁଙ୍ଗୁଡ଼ି ମାରିଥାନ୍ତି। ବେଳେବେଳେ ଘୁଙ୍ଗୁଡ଼ି ମାରିବା ଏତେଟା ବିପଦଜନକ ନୁହେଁ, କିନ୍ତୁ ପାଖରେ ଶୋଇଥିବା ଲୋକ ପାଇଁ ଏହା ମୁଣ୍ଡବଥାର କାରଣ ହୋଇଥାଏ ଏବଂ ବେଶ ବିରକ୍ତିକର। ଯଦି ଆପଣଙ୍କର ଏହି ସମସ୍ୟା ରେଗୁଲାରଲି ବହୁଦିନ ଧରି ରହିଛି, ତେବେ ଆପଣ ଯେ ଆପଣଙ୍କ ସହ ଶୋଉଥିବା ବ୍ୟକ୍ତିର ନିଦ ଡିଷ୍ଟର୍ବ କରୁଛନ୍ତି ତା ନୁହେଁ, ବରଂ ଆପଣ ନିଜ ନିଦର ଗୁଣବତ୍ତା ମଧ୍ୟ ନଷ୍ଟ କରୁଛନ୍ତି। ଆମେ ଡାଇରେକ୍ଟଲି ଆକୁ ରୋଗ କହିପାରିବାନି, କିନ୍ତୁ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ଏଇଟା ହେଇପାରେ। ଜଣେ ଲୋକ 6-8 ଘଣ୍ଟା ସୁନିଦ୍ରା ପାଇବା କଥା, ତାହା ଯଦି ସେ ପାଏ ନାହିଁ ତାହେଲେ ତାର ଦୈନନ୍ଦିନ ଜୀବନରେ ଅସୁବିଧା ହୋଇଥାଏ। ତେବେ ଘୁଙ୍ଗୁଡ଼ି ମାରିବାର କାରଣ କ'ଣ? ନାକର ପବନ ପଥ ଅବରୋଧ, ଗଳାରେ ବଡ଼ ବଡ଼ ଟନ୍ସିଲ୍, ପିଲାମାନଙ୍କ କ୍ଷେତ୍ରରେ ଆଡେନଏଡ୍ ଥିଲେ, ଏଲର୍ଜି ଥିଲେ, ସାଇନୋସାଇଟିସ୍ ଆଦି ଯଦି ଥାଏ, ନିଶ୍ୱାସ ପ୍ରଶ୍ୱାସ ପ୍ରକ୍ରିୟା ପାଟି ଦେଇ ହୋଇଥାଏ, ସେତେବେଳେ ଯାଇ ଘୁଙ୍ଗୁଡ଼ି ସୃଷ୍ଟି ହୋଇଥାଏ। ଆଉ ଏକ ପ୍ରମୁଖ କାରଣ ହେଲା ଗଳା ଓ ଜିଭରେ ଥିବା ମାଂସପେଶୀ ଗୁଡ଼ିକ ଅତ୍ୟଧିକ ଢିଲା ହୋଇଯିବା। ଏହା ମଦ୍ୟପାନ ବା ନିଶା ସେବନ ପରେ ଗଭୀର ନିଦରେ ଯେତେବେଳେ ବ୍ୟକ୍ତିଟି ଶୋଇଥାଏ ଏହା ସଙ୍କୁଚିତ ହୋଇ ଘୁଙ୍ଗୁଡ଼ି ସୃଷ୍ଟି କରେ। ଏ ଯେଉଁ ଅଳ୍ପ ସମୟ ଶୋଇବା, କିମ୍ବା କେତେବେଳେ ଆମେ 9 ଶୋଉଛେ, କେତେବେଳେ 12 ଶୋଉଛେ, କେତେବେଳେ 2 ରାତିରେ ଶୋଉଛେ, ଏ ଯେଉଁ ଆମର ଶୋଇବା ଯେଉଁ ପ୍ୟାଟର୍ଣ୍ଣଟା ଆମେ ଡିଷ୍ଟର୍ବ କରିଦେଉଛେ, ଏଇଟା ଘୁଙ୍ଗୁଡ଼ିର ଗୋଟେ ପ୍ରମୁଖ କାରଣ ହୋଇପାରେ। ଓବେସିଟି ବା ମେଦବହୁଳତା ଗଳାର ମାଂସପେଶୀକୁ ଦୁର୍ବଳ କରିଦିଏ, ତାହେଲେ ମଧ୍ୟ ଘୁଙ୍ଗୁଡ଼ି ହୋଇଥାଏ। ଯିଏ ମୋଟା ଲୋକ ତାକୁ ଆମେ ସେଣ୍ଟ୍ରାଲ ଓବେସିଟି କହିଥାଉ। ତ ପେଟ ଜାଗାରେ ଯଦି ବହୁତ ମୋଟା ଥାଏ, ସେଇ ଲୋକଟି ଘୁଙ୍ଗୁଡ଼ି ମାରିବାର ଚାନ୍ସେସ୍ ବଢ଼ିଯାଇଥାଏ। ତାହେଲେ ଘୁଙ୍ଗୁଡ଼ିର ଚିକିତ୍ସା କ'ଣ? ପ୍ରଥମେ ତ ଆମକୁ ଆମର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯଥା ଓଜନ ହ୍ରାସ କରିବା, ଶୋଇବା ପୂର୍ବରୁ ମଦ୍ୟପାନରୁ ଦୂରେଇ ରହିବା, ନିଶା ବଟିକା ସେବନରୁ ନିବୃତ୍ତ ରହିବା, ନାକ ଯଦି ବନ୍ଦ ହୋଇଥାଏ ତାହେଲେ ତାର ଚିକିତ୍ସା କରାଇବା। ବେଳେବେଳେ ନାକ ବନ୍ଦର କାରଣଗୁଡ଼ିକ ଚିକିତ୍ସା ପାଇଁ ଆମେ ଶଲ୍ୟ ଚିକିତ୍ସା ମଧ୍ୟ କରାଇଥାଉ, ଯଥା DNS, ଯେଉଁଟାକି ଡିଭିଏଟେଡ୍ ନାଜାଲ ସେପ୍ଟମ୍ କୁହାଯାଏ। ନାକ ମଧ୍ୟରେ ପଲିପ୍ସ ହୋଇପାରେ, ଏଲର୍ଜିକ୍ ପଲିପ୍ସ ହୋଇପାରେ, ଯାହାର ଶଲ୍ୟ ଚିକିତ୍ସା ଦ୍ୱାରା ସହଳରେ ଚିକିତ୍ସା କରିହୁଏ। ସବୁଠୁ ବଡ଼ ଆଉ ସାଧାରଣ କଥା, ଚିତ୍ ହେଇକି ଶୋଇଲେ ଘୁଙ୍ଗୁଡ଼ି ଅଧିକା ହୋଇଥାଏ, ସାଇଡ୍ ହେଇକି ଶୋଇଲେ କମ୍ ହୋଇଥାଏ। ଅଧିକାଂଶ ସମୟରେ ଯଦି ଆମେ ଚିତ୍ ହେଇକି ଯଦି ଶୋଇଥାଉ, ସେଇ ଅଭ୍ୟାସରୁ ନିବୃତ ରହିବାକୁ ପଡ଼ିବ।
3: ଆମେ ଘୁଙ୍ଗୁଡ଼ି ମାରିଥିବା ଲୋକଙ୍କୁ ପ୍ରଥମତଃ ତାଙ୍କ ଚିକିତ୍ସା ଯେଉଁ କରାଯାଏ, ଆମେ କହିଥାଉ ଚିତ୍ ହେଇକି ନ ଶୋଇବା ପାଇଁ।
2: ଏଇସବୁ ଛୋଟ ଛୋଟ କଥା ମନେ ରଖିଲେ

0: କଲେ କିଛି ମାତ୍ରାରେ ଆମେ ଘୁଙ୍ଗୁଡ଼ିକୁ ଚିକିତ୍ସା କରିପାରିବା। ଏହିସବୁ ଦୈନନ୍ଦିନ ଜୀବନରେ ଶୈଳୀ ପରିବର୍ତ୍ତନ ପରେ ବେଳେବେଳେ ଆବଶ୍ୟକ ହେଲେ ଶଲ୍ୟ ଉପଚାର ମଧ୍ୟ କରାଯାଇଥାଏ। ଏଥିପାଇଁ ଅନେକ ଶଲ୍ୟ ପଦ୍ଧତି ଅଛି ଯାହାଦ୍ୱାରା ପବନର ବାଟକୁ ସରୁ ହେବାକୁ ଦିଆଯାଏ ନାହିଁ। ତେଣୁ ଆପଣଙ୍କର ଯଦି ଅଭ୍ୟାସଗତ ଭାବେ ସବୁଦିନ ଘୁଙ୍ଗୁଡ଼ି ହେଉଥାଏ ବା ନିଦ୍ରାଭଙ୍ଗ ହେଉଥାଏ ବା ବେଳେବେଳେ ଶ୍ୱାସରୁଦ୍ଧ ହେଲା ଭଳି ସମସ୍ୟା ଦେଖାଯାଉଥାଏ ତାହେଲେ ଏହି ସମସ୍ୟାକୁ ହେୟଜ୍ଞାନ ନ କରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଘୁଙ୍ଗୁଡ଼ି। ଆଲୋଚକ ଥିଲେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜନଜାତି ସୁରକ୍ଷା ଫୋରମ୍ର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ଜନଜାତି ସମ୍ପ୍ରଦାୟ ପ୍ରତି ସେମାନଙ୍କର ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ। ଏହି ଆଲୋଚନା ସମୟରେ ଜନଜାତି ସମ୍ପ୍ରଦାୟର ବିକାଶ ତଥା ସେମାନଙ୍କ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଏକ ଫଳପ୍ରଦ ଭାବ ବିନିମୟ ହୋଇଛି ବୋଲି ଶ୍ରୀ ମୋଦି ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବେ। ଏହାଛଡ଼ା ସେ ଦାବାଙ୍ଗରେ ସ୍ଥିତ ଏକ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ନିଜର ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଗୋଆର ପ୍ରତିଷ୍ଠା ଦିବସ ଅବସରରେ ପାଣାଜୀଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବା ପରେ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରବିବାର ଦିନ କେରଳମ୍ର ପୋଟାୟମ୍ସ୍ଥିତ ଦୈନିକ ଦୀପିକା ମାଲୟମ୍ର 140ତମ ପ୍ରତିଷ୍ଠା ଉତ୍ସବକୁ ଉପରାଷ୍ଟ୍ରପତି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ଠାରେ ୟୁରୋପୀୟ ସଂଘ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସମେତ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଭୂ ରାଜନୈତିକ ପ୍ରଭାବ ସମ୍ପର୍କରେ ମୁଖ୍ୟତଃ ଏହି ବୈଠକରେ ସେ ଆଲୋଚନା କରିଛନ୍ତି। ବୈଠକ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସାଉଦି ଆରବ ପ୍ରତିପକ୍ଷ ଯୁବରାଜ ଫୈଜାଲ ବିନ୍ ଫାରା ବିନ୍ ଅବଦୁଲ୍ଲା, ୟୁକ୍ରେନ୍ ପ୍ରତିପକ୍ଷ ଆଣ୍ଡ୍ରି ସାଇବିଆଙ୍କ ସହିତ ଅନୌପଚାରିକ ଭାବେ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ବିଶେଷକରି ୟୁକ୍ରେନ୍ ବିବାଦ, ପଶ୍ଚିମ ଏସିଆ ସ୍ଥିତି ସମେତ ଭାରତ ୟୁରୋପୀୟ ସଂଘ ସହଯୋଗ, ଦ୍ୱିପକ୍ଷୀୟ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ମତ ବିନିମୟ ହୋଇଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋ ଡୁରିଡେସ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଣ୍ଣନା କରିବା ସହିତ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି ସେ କହିଛନ୍ତି। ଭାରତ ସିଙ୍ଗାପୁର ଷୋଡ଼ଶ ପ୍ରତିରକ୍ଷା ନୀତି କଥାବାର୍ତ୍ତା ସିଙ୍ଗାପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତର ବୈଦେଶିକ ସଚିବ ରାଜେଶ କୁମାର ସିଂ ଏବଂ ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ

ଜୋସେଫ୍ ଲିୟଙ୍ଗ୍ ଏହି ବୈଠକରେ ଯୋଗଦେଇ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏତଦ୍ବ୍ୟତୀତ ଏହି ବୈଠକରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଶେଷକରି ସାମରିକ ପ୍ରତିରକ୍ଷା ଶିଳ୍ପ କ୍ଷମତା ନିର୍ମାଣ ତଥା ଆଞ୍ଚଳିକ ସୁରକ୍ଷା ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଦୁଇ ଦେଶ ମଧ୍ୟରେ ସାଇବର ସୁରକ୍ଷା କୃତ୍ରିମ ବୁଦ୍ଧିମତା ସାମୁଦ୍ରିକ ସୁରକ୍ଷା ମାନବବିହୀନ ସୁରକ୍ଷା ଏବଂ ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସନ୍ତାସବାଦ କାର୍ଯ୍ୟକଳାପ ବିରୋଧରେ ନିଷ୍ପତ୍ତିମୂଳକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆହ୍ୱାନ ଦେବା ସହିତ ଏ କ୍ଷେତ୍ରରେ ଦୋମୁହା ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି। ରୁଷଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ କହିଛନ୍ତି ସନ୍ତାସବାଦ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଅଥବା ଏହାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ଦାୟିତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକ ଏ କ୍ଷେତ୍ରରେ ନିଜର ତ୍ୱରିତ ନିଷ୍ପତ୍ତି ନେବା ଉଚିତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ମସ୍କୋଠାରେ ଅନୁଷ୍ଠିତ ପ୍ରଥମ ଆନ୍ତର୍ଜାତିକ ସୁରକ୍ଷା ସମ୍ମିଳନୀ ଏବଂ ସୁରକ୍ଷା ପ୍ରସଙ୍ଗ ସମ୍ପର୍କିତ ଉଚ୍ଚ ପ୍ରତିନିଧିସ୍ତରୀୟ ଚତୁର୍ଦ୍ଦଶ ବୈଠକରେ ଶ୍ରୀ ଡୋଭାଲ ଅଂଶଗ୍ରହଣ କରିଥିଲେ। ଏହି ବୈଠକ ରୁଷ ସୁରକ୍ଷା ପରିଷଦର ସଚିବ ସର୍ଗି ସୋଇଗୁଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା। ଆନ୍ତର୍ଜାତିକ ସୁରକ୍ଷା ପ୍ରତି ରହିଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଡୋଭାଲ 1945 ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ପରେ ବିଶ୍ୱସ୍ତରରେ ସ୍ଥାପନ କରାଯାଇଥିବା ବିଭିନ୍ନ ପ୍ରତିଷ୍ଠାନର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗ୍ଲୋବାଲ ସାଉଥ୍କୁ ଦୃଷ୍ଟିରେ ରଖି ଏହିସବୁ ପ୍ରତିଷ୍ଠାନରେ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେହିଭଳି ପଶ୍ଚିମ ଏସିଆ ପ୍ରସଙ୍ଗରେ ଶ୍ରୀ ଡୋଭାଲ ନିଜ ପ୍ରତିକ୍ରିୟାରେ ହର୍ମୁଜ୍ ପ୍ରଣାଳୀ ସମେତ ଆନ୍ତର୍ଜାତିକ ଜଳପଥଗୁଡ଼ିକରେ ସୁରକ୍ଷିତ ତଥା ନିରନ୍ତର ବାଣିଜ୍ୟ କାରବାର ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ବୈଠକ ଅବସରରେ ଶ୍ରୀ ଡୋଭାଲ ତାଙ୍କର ରୁଷ ପ୍ରତିପକ୍ଷ ଶ୍ରୀ ସୋଇଗୁଙ୍କ ସହ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ପ୍ରତିରକ୍ଷା ସୁରକ୍ଷା ଶକ୍ତି ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ ସମେତ ବିଭିନ୍ନ ଆପୋଷ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଅହମ୍ମଦାବାଦଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଏବଂ ପ୍ରସ୍ତାବିତ ଅଲମ୍ପିକ୍ସ କ୍ରୀଡ଼ା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଭାରତରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ଅତ୍ୟାଧୁନିକ ତାଲିମ ସୁବିଧାର ସମ୍ପ୍ରସାରଣ କରୁଛନ୍ତି। ଅହମ୍ମଦାବାଦଠାରେ ପ୍ରସ୍ତାବିତ ଏହି ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନ ବିକଶିତ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପମୁଖ୍ୟମନ୍ତ୍ରୀ ହର୍ ସାଙ୍ଗ୍ବିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଏଠାରେ ସୂଚନା ଦିଆଯାଇପାରେ ଅହମ୍ମଦାବାଦଠାରେ 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଥିବାବେଳେ 2036 ଅଲମ୍ପିକ୍ସ ଆୟୋଜନ ଲାଗି ସରକାରୀ ଭାବେ ବିଡ୍ ଦାଖଲ କରାଯାଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ଶିଲଂଠାରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠାରୁ ତିନିଦିନିଆ ମେଘାଳୟ ଗସ୍ତ ଅବସରରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର କ୍ରୀଡ଼ା ଭିତ୍ତିଭୂମି ବିକାଶ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଚିହ୍ନଟ କରିଛି। ସଡ଼କ ପରିବହନ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କ୍ରିକେଟ୍ ଆଇପିଏଲ୍ କ୍ରିକେଟରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିକାର ମ୍ୟାଚ୍ର ବିଜେତା ଭେଟିବ।

0: ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ଗତବର୍ଷର ଚାମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଥମ ଏଲିମିନେଟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଆଜିର ମ୍ୟାଚ୍ ଖେଳୁଛି। ଭାରତ ଗତକାଲି ଚେମ୍ସଫୋର୍ଡଠାରେ ଅନୁଷ୍ଠିତ ପ୍ରଥମ ଟି ଟ୍ୱେଣ୍ଟି ମହିଳା କ୍ରିକେଟ୍ ମ୍ୟାଚ୍ରେ ଇଂଲଣ୍ଡକୁ 38 ରନ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ 1-0 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 188 ରନ୍ କରିଥିଲା। ଦଳ ପକ୍ଷରୁ ଜେମିମା ରୋଡ୍ରିଗ୍ସ 40 ବଲ୍ରୁ ସର୍ବାଧିକ 69 ରନ୍ ସଂଗ୍ରହ କରିବା ସହିତ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। 199 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 20 ଓଭରରେ 8 ୱିକେଟ୍ ହରାଇ 150 ରନ୍ କରିଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ଭାରତୀୟ ସମୟ ସନ୍ଧ୍ୟା 7 ବ୍ରିଷ୍ଟଲ୍ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନଜାତି ସମ୍ପ୍ରଦାୟର ବିକାଶ ତଥା ସଶକ୍ତିକରଣ ଦିଗରେ ସରକାର ପ୍ରତିବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଆଜିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଓ କେରଳମ୍ ଗସ୍ତରେ ଯିବେ ଉପରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଯୋଗେ ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ପ୍ରଯୋଜନ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଭାଦୁଚରଣ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଳା।

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ବାବୁଲ ସୁପ୍ରିୟ, ରଜନୀକାନ୍ତ ନାୟକଙ୍କ ରଚନା।

ଶିଳ୍ପୀ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ରଜନୀକାନ୍ତ ନାୟକଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପରଦେଶୀ ବନ୍ଧୁ, ତୁମେ ବୁଝ ନା କି ହୃଦୟର ଭାଷା। ତୁମ ବିନା କେମିତି କଟୁଛି ରାତି, ଜାଣିକି ପାରନା କେମିତି ଖୋଜୁଛି ତୁମକୁ ଏ ଦରଦୀ ଛାତି। ତୁମ କଥା ଭାବି ଭାବି

ଘଟିଯାଉଛି ମନରେ ହୃଦୟରେ ବିରତିର ନିଶା। ସେ ନିଶାରେ ଘାରି ହୋଇ ଖାଇଲା ମୁଁ ବାଟ ଭାଙ୍ଗି ଚାଲିଯାଏ ଫଗୁଣ ନିଦ ନେଇ ଆସୁନାହିଁ ସପନ ଫିକା ଫିକା ଲାଗେ ଆଜି ଜୀବନ ଏକା ଏକା ଆଖି ତଳେ ଶ୍ରାବଣ ହିଁ ଶ୍ରାବଣ।

ପରଦେଶୀ ଦିନେ ଚାଲିଯିବ, ଏ କଥା ଜାଣିବି, ଏ ମନ କାହିଁକି ଆଜି ଭଲ ପାଏ ତାକୁ। ଖାଲି ଆଜି ନୁହେଁ, ନୀତି ଭଲ ପାଉଥିବ କି ସମ୍ମାନରେ ଚାରିଆଖି ମିଶିଯାଇଥିଲା। ଗଗନେ ପବନେ ଭିତରେ ବାହାରେ ସବୁଆଡ଼େ କିଏ ମିଳନର ମଧୁଗୀତି ଧୀରେ ଗାଉଥିଲା।

ପରଦେଶିଆକୁ ଭରସା ନାହିଁ, ଅଦିନ ବରଷା ପରି କେତେବେଳେ ସେ ଯିବ ବରଷେ। ସପନର ବାଲିଘର ଭାଙ୍ଗି ଉଡ଼ିଯିବ ଦିନେ ସିଏ କରିଦେଇ ପର, ତଥାପି ସେ ପ୍ରତିଶ୍ରୁତି ଦିଏ ମନରେ ବାନ୍ଧିଥିବା ପ୍ରୀତିର ବସାକୁ ଭାଙ୍ଗି ସେ ଦେବନି। ସତ ଆମ ପ୍ରେମକୁ ଦୁନିଆ ଆଖିରେ ସିଏ ମିଛ କରିବନି।

RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ହଁ ଶ୍ରୋତା ବନ୍ଧୁ, ଏମିତି ବି ବେଳ ଆସେ ଯେଉଁଠାରୁ ଜଳରେ ସବୁ ସୀମା ସରହଦ ଡେଇଁ ପରଦେଶୀ ହୁଏ ମନର ମଣିଷ। ପାଦକୁ ତା ପାରେ ନ ଛନ୍ଦି ମାନମୟୀ ମାନିନୀର ମାନ, ସବୁ ଖେଳ ମିଛ ହେଇଯାଏ। ସୁଖ ହୁଏ ପରଦେଶୀ, ଦୁଃଖ ତା ପଡ଼ୋଶୀ, ସରିଯାଏ ହସର ଆୟୁଷ।

ଆଜି କାହିଁ ଭାରି ମନେ ପଡ଼େ ସେଦିନର ବିଦାୟ ବେଳର କଥା। ଦେହ ଛୁଇଁ ରାଣ ଖାଇ କହିଥିଲି, ଚିଠିଟିଏ ଦେବି। କେମିତି ଲେଖିବି କହ ଚିଠି, ତୁମ ବିନା କିଛି ଭଲ ଲାଗୁନାହିଁ ଏଠି।

ଏଠି ସନ୍ଧ୍ୟାର ମହକ ନାହିଁ, ରାତିର ଚମକ ନାହିଁ, ସବୁ ଲାଗେ ଫିକା ଫିକା। ଫଗୁଣ ନେଇଛି ନିର୍ବାସନ, ତୁମ ବିନା ସାଥୀ ଲାଗେ ଭାରି ଏକା ଏକା।

ଏ ପାଖେ ପରବାସୀ ଜୀବନ, ତ ଆର ପାଖେ ବିରହିଣୀ ପ୍ରିୟାର ସପନ। ସପନରେ ଫେରିବାକୁ ହାତଠାରି ଡାକେ, ଆ ଫେରିଆ, ଜହ୍ନରେ ଲାଗିଛି ନିଆଁ, ଫୁଲରୁ ବି ଉଠେ ଧୂଆଁ, ଉଦାସୀ ମନ ଖୋଜେ ତୋରି ମିଠା ମିଠା ଛୁଆଁ। ଆ ଥରେ ଛୁଇଁ ଦେଇ ଯା, ସାପରୁ ମୁକୁଳି ଯାଉ ପାଷାଣୀ ଅହଲ୍ୟା।

0: ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଶୁଣିଲେ ଶିଳ୍ପୀ ମକର ଦାସ, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଏବଂ ସାଥୀଙ୍କ ପରିବେଷିତ ଖଞ୍ଜଣୀ ଭଜନ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: यादों की महफिल।

ଭଉଣୀ, ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ କୁହନ୍ତୁ ତ, ସତ କହିଲେ ଇଏ ଆମ ସମସ୍ତଙ୍କର ମନର ଭାବନା। ତେବେ କଥା ହେଉଛି, ଖାଲି ଭାବିଦେଲେ ତ ହୁଏ ନାହିଁ, ବରଂ ଏଥିପାଇଁ ଯତ୍ନ ବି କରିବାକୁ ହୁଏ, ସମୟ ଏବଂ ଆଗ୍ରହ ବି ଦେବାକୁ ପଡ଼େ। ଆପଣ କେମିତି ଭଲ ଦେଖାଯିବେ, ଆପଣଙ୍କର ସୌନ୍ଦର୍ଯ୍ୟ କେମିତି ଅତୁଟ ରହିବ।

0: ଏନେଇ ଆମେ ବିଭିନ୍ନ ସମୟରେ ଆମ କାର୍ଯ୍ୟକ୍ରମରେ ଆଲୋଚନାମାନ ତ ପ୍ରଚାର କରିଆସିଛୁ। ତେବେ ବଦଳୁଥିବା ସମୟ, ପରିବେଶ ଆଉ ବୟସ ସହିତ ଆପଣ କେମିତି ନିଜ ସୌନ୍ଦର୍ଯ୍ୟର ଚର୍ଚ୍ଚା କରିପାରିବେ, ନିଜର ସୌନ୍ଦର୍ଯ୍ୟକୁ ଅତୁଟ ରଖିପାରିବେ, ଆଜି ସେହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ରଖିଛୁ ଗୋଟେ ଆଲୋଚନା। ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ମମତା ଶତପଥୀ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ସୌନ୍ଦର୍ଯ୍ୟ ଚର୍ଚ୍ଚାକୁ ନେଇ ଆମେ ତ ଆମର ଏହି ନାରୀମହଲ କାର୍ଯ୍ୟକ୍ରମରେ ଏହା ପୂର୍ବରୁ ଆପଣଙ୍କ ସହିତ ଅନେକ ଥର ଆଲୋଚନା କରିଛୁ, ତେବେ ଆଜିର ଆଲୋଚନାରେ ଆଉ କିଛି ନୂଆ ଦିଗ, ସୌନ୍ଦର୍ଯ୍ୟ ଚର୍ଚ୍ଚାର କିଛି ନୂଆ ବିଷୟ ଉପରେ ଆଲୋଚନା କରିବା। ସେହି କ୍ରମରେ ଆମର ପ୍ରଥମ ପ୍ରଶ୍ନଟିଏ ଯେ ବୟସ ଅନୁସାରେ ଆମେ ଆମ ସୌନ୍ଦର୍ଯ୍ୟର କ'ଣ ଆଉ କେମିତି ଯତ୍ନ ନେବାର ଆବଶ୍ୟକତା ରହିଛି ବୋଲି ଆପଣ କହିବେ?
1: ସୌନ୍ଦର୍ଯ୍ୟ ଚର୍ଚ୍ଚା ପାଇଁ କିଛି ବୟସ ନଥାଏ। ଆମେ ଜନ୍ମର ଆରମ୍ଭରୁ ସୌନ୍ଦର୍ଯ୍ୟ ପ୍ରତି ସଚେତନ ହେଇଥାଉ। କେମିତି, ଯେତେବେଳେ ଗୋଟେ ଛୋଟ ପିଲାଟିଏ ଜନ୍ମ ହେଉଛି, ପ୍ରଥମେ ତା ମା ତାର ଯତ୍ନ ନେଉଛି। ଯେତେବେଳେ ତାକୁ ପୋଛିବା, ତେଲ ଲଗେଇବା, ତା ଶରୀରଟାକୁ ସୁସ୍ଥ ରଖିବା ପାଇଁ କରାଯାଉଛି। କିଛି ଗୋଟେ ସମୟ ସୀମା ନାହିଁ, ପ୍ରତ୍ୟେକ ବୟସରେ ପ୍ରତ୍ୟେକ ସମୟରେ ଆମେ ନିଜ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। 20 ବର୍ଷ ହେଇଥାଉ କି 25 ବର୍ଷ ହଉ କି ତାକୁ 18 ବର୍ଷ ହଉ କି 40 ବର୍ଷ ହଉ, ପ୍ରତ୍ୟେକ ବୟସର ବ୍ୟକ୍ତିମାନଙ୍କ ପାଇଁ ଆମ ପ୍ରଥମେ ଯଦି ଆମ ଶରୀରଟିକୁ ଠିକ୍ ଭାବରେ ସଫା ନ କରିବା, ମୁଁ ସାଧାରଣ ଭାବରେ କହୁଛି ଯଦି ଫେସ୍ ୱାଶ୍, ଆମେ ଯେମିତି ଫେସ୍ ୱାଶ୍ ୟୁଜ୍ କରୁଛୁ ଫେସ୍ଟା କ୍ଲିନ୍ କରିବା ପାଇଁ, ଯଦି ଆମେ ସେଇଟା ଭଲ ଭାବରେ ଫେସ୍ଟାକୁ ଆମର କ୍ଲିନ୍ ନ କରିବା, ତାହେଲେ ସେ ନିଶ୍ଚିନ୍ତ ଭାବରେ ଆମ ସ୍କିନ୍ରେ ବିଭିନ୍ନ ପ୍ରକାରର ସ୍କିନ୍ ସମସ୍ୟା ଦେଖାଦେବ, ତାର ବୟସ ଯାହା ବି ହଉ ନା କାହିଁକି। ଯଦି ଗୋଟେ ଛୋଟ ପିଲାଟିଏ 14-15 ବର୍ଷ, ଆମେ କହିବା ତାର ବୟସ କମ୍, ସେ କିଛି ଆମର ସ୍କିନ୍ର ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବ ନାହିଁ, ତାହେଲେ ସେ 13-14 ବର୍ଷର ପିଲାଙ୍କର ସ୍କିନ୍ ବେଶୀ ଆଫେକ୍ଟେଡ଼ ହୁଏ। ଯେଉଁଟାକି ଆମେ କହୁ ଟିନେଜର, 13-19, ଯେଉଁମାନେ ଟିନେଜର ଆମେ କହୁ କି ତାର ହେଲେ ବୟସ ବ୍ରଣ, ଇଏ ସବୁ କନସେପ୍ଟ ଚେଞ୍ଜ ହେଇଗଲାଣି। ବୟସ ବ୍ରଣ ହେଲେ ବି ସେଇଟା ଆମେ ଦୂର କରିପାରିବା ଯଦି ଆମେ ଠିକ୍ ଭାବେ ତ୍ୱଚାର ଯତ୍ନ ନେଇପାରିବା।
0: ଆଜ୍ଞା, ବହୁତ ସୁନ୍ଦର ଭାବରେ ଆପଣ ଆମ ପ୍ରଶ୍ନର ଉତ୍ତର ଦେଲେ। ତଥାପି ମନରେ ଆଉ କିଛି ଆଶଙ୍କା, ଆଉ କିଛି ପ୍ରଶ୍ନ ରହିଯାଉଛି, ଯେମିତିକି ଗୋଟେ ଯୁବ ବୟସରେ ଯେତେବେଳେ ଝିଅଟିଏ ଆସିକି ପହଞ୍ଚୁଛି ବା ପୁଅଟିଏ ଆସିକି ପହଞ୍ଚୁଛି, ସେତେବେଳେ ସେ ତାଙ୍କର ସୌନ୍ଦର୍ଯ୍ୟର କ'ଣ ସବୁ ଯତ୍ନ ନେବା ଦରକାର?
1: ସାଧାରଣତଃ ଆମର ପ୍ରୋବ୍ଲେମଟା ଆକ୍ଚୁଆଲି ଟିନେଜ୍ରୁ ଷ୍ଟାର୍ଟ ହେଇଥାଏ। ସେତେବେଳେ ଯେତେବେଳେ ଆମେ କିଛି ଜାଣିନଥାଉ, ଯେହେତୁ ଆମ ପାଖେ ନଲେଜ୍ ନଥାଏ, ଆମେ ମନ ଇଚ୍ଛା ଆମର ମାର୍କେଟକୁ ଯାଉ, ଯେକୌଣସି ଷ୍ଟେସନାରୀ ସପ୍ରେ ଦେଖିଲୁ ଗୋଟେ କ୍ରିମ୍ ଭଲ ଲାଗୁଛି, କିଣି ଆଣିଲୁ, ମୋ ସାଙ୍ଗ କହିଲା ମୁଁ ଏଇଟା ଲଗାଉଛି ତୁ ଲଗା, ଏଇସବୁ ଯେହେତୁ ମାନେ ଆମର ନଲେଜ୍ ନାହିଁ ଯେ ମୁଁ କ'ଣ ଲଗେଇବି, ମୁଁ ମନ ଇଚ୍ଛା ଆଠୁ ତାଠୁ ଶୁଣିକି ଆଣି ଲଗାଉଛି, ତାଦ୍ୱାରା ଆମ ସ୍କିନ୍ ଖରାପ ହେଉଛି। ଯଦି ପ୍ରତ୍ୟେକ ଦିନ ଗୋଟେ 18 ବର୍ଷ ହେଇଥାଉ, 20 ବର୍ଷ କି ତାର ଯେତିକି 40 ବୟସ ହେଇଥାଉ, ପ୍ରତ୍ୟେକ ଦିନ ପ୍ରଥମେ ସେ ତା ଫେସ୍ଟାକୁ କ୍ଲିନ୍ କରିବା, ଯେଉଁ ଫେସ୍ ୱାଶ୍, ସେଇଟା ତା ସ୍କିନ୍ ହିସାବରେ ହେବା ଦରକାର। କାହିଁକି ନା ସମସ୍ତଙ୍କର ସ୍କିନ୍ ସମାନ ନାହିଁ, କାହାର ଅଏଲି ସ୍କିନ୍ ଯେଉଁଟାକି ଆମେ ତୈଳାକ୍ତ ତ୍ୱଚା କହୁଛେ ଅଏଲି ସ୍କିନ୍, କାହାର ଡ୍ରାଏ ସ୍କିନ୍, ତ ସେ ସ୍କିନ୍ ବାଲା ଯେଉଁ ଫେସ୍ ୱାଶ୍ ୟୁଜ୍ କରିବେ, ଅଏଲି ସ୍କିନ୍ ବାଲା ସେଇଟା ୟୁଜ୍ କରିବେ ନାହିଁ।
0: ଆଜ୍ଞା,
1: ସେଥିପାଇଁ ଆମେ ପ୍ରତ୍ୟେକ ଦିନ ଯଦି ଲାଇଫର ରେଗୁଲାର ରୁଟିନ୍, ଯେଉଁଟାକି ସ୍କିନ୍ କେୟାର ରୁଟିନ୍ ବୋଲି ଆମେ କହୁ, ପ୍ରଥମେ ଆମେ ସେଇଟାକୁ ଠିକ୍ ରଖିବା ଦରକାର, ଯାହାକୁ ଆମେ କହୁଛୁ ସିଟିଏମ୍ ଥେରାପି। ଏଇଟା ପ୍ରତ୍ୟେକ ଏଜ୍ର ଲୋକ ଫଲୋ କରିବା ଦରକାର। ସିଟିଏମ୍ ଥେରାପି କ'ଣ? କ୍ଲିନ୍ଜିଂ, କ୍ଲିନ୍ଜିଂ ପାଇଁ ଗୋଟେ ପ୍ରପର୍ ଫେସ୍ ୱାଶ୍, ଟି ଫର୍ ଟୋନିଂ, ମାନେ କେଉଁ ଟୋନର ଆମେ ଲଗେଇବା ଏକର୍ଡିଂ ଟୁ ଆୱାର ସ୍କିନ୍, ଆମ ସ୍କିନ୍ ଟାଇପ୍ ଅନୁଯାୟୀ ଟୋନିଂ କରିବା। ଆଉ ରହିଲା ଆମର ସିଟିଏମ୍, ଏମ୍ ଫର୍ ମଶ୍ଚରାଇଜର, ଆମେ ମଶ୍ଚରାଇଜର କ'ଣ ଆପ୍ଲାଏ କରିବା। ଲୋକମାନେ କହନ୍ତି ମୋ ସ୍କିନ୍ ତ ଏତେ ତେଲିଆ, ମୁଁ କାହିଁକି ମଶ୍ଚରାଇଜର ଲଗେଇବି, ସେଟା ଗୋଟେ ରଙ୍ଗ କନସେପ୍ଟ। ଆକ୍ଚୁଆଲି ସ୍କିନ୍ ଯାହା ବି ହଉ, ସେଟା ମଶ୍ଚରାଇଜରଟା ହେଉଛି ସ୍କିନ୍ର ଖାଦ୍ୟ।
0: ଆଜ୍ଞା,
1: ଆମେ ଯେମିତି ବଞ୍ଚିବା ପାଇଁ ଖାଦ୍ୟ ଦରକାର, ସେମିତି ସ୍କିନ୍କୁ ବଞ୍ଚେଇ ରଖିବା ପାଇଁ ଆମେ ଡେଲି ସ୍କିନ୍କୁ ମଶ୍ଚରାଇଜ କରିବା ନିହାତି ଦରକାର।
0: ତେଣୁ ଆମେ କହିପାରିବା ଯେ ବୟସ ଯାହା ହେଇଥାଉ ନା କାହିଁକି, ଆପଣ ଯେମିତି କହିଲେ ସିଟିଏମ୍ କ୍ଲିନ୍ଜିଂ ଯୋଉଟା କହୁଛନ୍ତି ପରିଷ୍କାର କରିବା, ବା ଟୋନିଂ ଟୋନର ଗୋଟେ ଭଲ ଲଗେଇବା, ବା ମଶ୍ଚରାଇଜର ଲଗେଇବା, ଯେକୌଣସି ବୟସରେ ଏଇ 3ଟି କାମ ଆମେ ନିହାତି କରିବା ଦରକାର ଆମ ତ୍ୱଚାକୁ ସୁସ୍ଥ ରଖିବା ପାଇଁ। ଦେଖନ୍ତୁ, ଆଜିକାଲି ବହୁତ ନୂଆ ନୂଆ ପ୍ରକାରର ପ୍ରସାଧନ ସାମଗ୍ରୀ ସବୁ ବଜାରରେ ଉପଲବ୍ଧ ହେଉଛି। କୁହାଯାଉଛି ଯେ ପରିବେଶ ପରିବର୍ତ୍ତନ ଅନୁଯାୟୀ ସେହିସବୁ ନୂତନ ପ୍ରସାଧନ ସାମଗ୍ରୀର ବ୍ୟବହାର ଆଜିକାଲି ଖୁବ୍ ଜରୁରୀ ହୋଇପଡ଼ିଛି, ଆପଣ କ'ଣ କହିବେ?
1: ବହୁତ ଭଲ ପ୍ରଶ୍ନଟିଏ। ଯଦି ଆମେ ଯୁଗ ସହିତ ତାଳ ମିଳି ନ ଚାଲିପାରିବା, ତାହେଲେ ଆମେ ଯୁଗ ସହିତ କମ୍ପିଟିସନ ବି କରିପାରିବା ନାହିଁ। ସୌନ୍ଦର୍ଯ୍ୟ ଗୋଟେ ଏମିତି ଜିନିଷ ଯେଉଁଟାକି ସବୁ ସେକ୍ଟରରେ ଦରକାର, ସେଇଟା କାହିଁକିନା ସବୁବେଳେ ସମସ୍ତଙ୍କ ଆଖିକୁ ସୁନ୍ଦର ଜିନିଷଟା ହିଁ ଆକର୍ଷିତ କରିଥାଏ। ତ ଯେମିତି ବର୍ତ୍ତମାନ, ଆଗକାଳେ ଆମ ମା ମାନେ ଯାହା ଲଗାଉଥିଲେ ଆମେ ଏବେ ସେଟା ଲଗାଉନି। ଆମେ ଯେତେବେଳେ ଘରକୁ ବିଭିନ୍ନ ଜିନିଷ ରହୁଛେ, ଆମ ବୋଉମାନେ ପଚାରେ ଏଇଟା କ'ଣ ଆମେ ଲଗାଉଥିଲୁ, ଏ

0: ନୁଣ ଲଗାଉଥିଲୁ, ବିଭିନ୍ନ ପ୍ରକାର ନା ସେମାନେ ତାଙ୍କ ହିସାବରେ କହୁଥିଲେ, ଆମେ ବର୍ତ୍ତମାନ ତାକୁ ଲଗାଉନି, ସେମାନେ କହୁଛନ୍ତି ଏଗୁଡ଼ା କ'ଣ ଲଗାଉଛୁ। ତ ସେଇଟା ଆକ୍ଚୁଆଲି ସେତେବେଳର ଯେଉଁ ପରିବେଶ ଥିଲା, ସେତେବେଳେ ଯେଉଁ କ୍ଲାଇମେଟ୍ ଜଳବାୟୁ ଥିଲା, ସେତେବେଳର ଜଳବାୟୁ ଏବେ ଏବେର ଜଳବାୟୁ ଭିତରେ ବହୁତ ପାର୍ଥକ୍ୟ ଆସିଯାଇଛି। ଏବେ ଦେଖନ୍ତୁ ଗଛ ଯେଉଁ ରେଟ୍ରେ କଟା ହେଉଛି ଆମର ଖାଲି ଘର ଚାରିଆଡ଼େ, ଆମର ପରିବେଶ ଥଣ୍ଡା ନାହିଁ, ଏତେ ହିଟ୍ ଅଧିକା ହେଉଛି, ଯେଉଁ ହିଟ୍ରେ ଏବେ ଘରେ ଘରେ ଆମର ଏସି ଲାଗିଛି, ଘରେ ଘରେ ଏସି ଦ୍ୱାରା ବି ଆମର ଏନ୍ଭାୟରମେଣ୍ଟାଲ ପଲ୍ୟୁସନ୍ ବହୁତ ଭାବରେ ବଢ଼ିଯାଉଛି। ଆମେ ଭିତରେ ଥଣ୍ଡା ରହୁଛେ, ଏସି ଦ୍ୱାରା ବି ଆମ ସ୍କିନ୍ ଖରାପ ହେଉଛି, କାହିଁକିନା ଆମ ବଡିରୁ ସବୁ ମଏଶ୍ଚର ଏସିରେ ବାହାର କରିଦେଉଛି, ଯାହାଫଳରେ ସ୍କିନ୍ ପୁରା ଡ୍ରାଏ ହେଉଛି, ଆଉ ବାହାରକୁ ବାହାର କଲେ ଆମେ ସେଇଟା ଖରାଟାକୁ ସହିପାରୁନି। ତ ଖରା, ଅଦିନିଆ ବର୍ଷା, ମାନେ ବର୍ଷା ଦିନେ ବର୍ଷା ହେଉନି, ଶୀତ ଦିନେ ଶୀତ ହେଉନି, ଆଉ ବାକି ରହିଲା ପରିବେଶ ପ୍ରଦୂଷଣ। ଆମର ଆବଶ୍ୟକତା ଏତେ ଅଧିକା ବଢ଼ିଯାଇଛି ଯେ ଆଗରୁ ଯେମିତି ଆମେ ଗୋଟେ ସାଇକେଲ ଚଲେଇକି ଖୁସି ହେଉଥିଲେ, ଏବେ ଆମ ଜଣଙ୍କ ଘରେ ତିନି ଚାରିଟା ବାଇକ୍ କାର୍ ସବୁକିଛି ଥାଇକି ବି ଆମକୁ ଅଣ୍ଟୁନି, ଆମେ କହୁଛେ ଆହୁରି ଦରକାର ଅଛି। ତ ତାଦ୍ୱାରା ଆମର ଯେଉଁ ପରିବେଶ ଏନ୍ଭାୟରମେଣ୍ଟ ଯେଉଁ ରେଟ୍ରେ ପଲ୍ୟୁଟ ହେଉଛି, ପ୍ରଦୂଷିତ ହେଉଛି, ତାଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଆମେ ଆମ ସ୍କିନ୍କୁ ହରେଇ ବସୁଛେ। ଆପଣ ଦେଖିବେ ଯେଉଁ ସାଧାରଣ ଆମର ଶରୀରର ରଙ୍ଗ ଯାହା, ଧୀରେ ଧୀରେ ସେ ରଙ୍ଗ ସମ୍ପୂର୍ଣ୍ଣ ଭାବରେ ଚେଞ୍ଜ ହେଇଯାଉଛି। ଯଦି ଗୋଟେ ଗୋରା ଲୋକ ସେ କିଛି ଦିନ ପରେ ତା ଯେତେବେଳେ ଫିଲ୍ଡରେ କାମ କରୁଛି, ସମସ୍ତେ ତ ଆଜିକାଲି ନିଜେ ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି ଯେ ଆମେ ସମସ୍ତେ ରୋଜଗାର କରିବୁ, କାମ କରିବୁ, ଆଗ ଭଳିଆ ମହିଳାମାନେ ଆଉ ଘରେ ବସି ରହିବାକୁ ଚାହୁଁନାହାନ୍ତି। ତ ସେଥିପାଇଁ ସେମାନେ ସ୍କିନ୍ର ଯତ୍ନ ନେବା ନିହାତି ଦରକାର, କାହିଁକିନା ପରିବେଶ ଦ୍ୱାରା ସ୍କିନ୍ ତାଙ୍କର ଏତେ ଆଫେକ୍ଟେଡ୍ ହେଉଛି, ଯାହାଫଳରେ ଆମେ ସ୍କିନ୍ର ଯତ୍ନ ନ ନେଲେ ଆମେ ନିଶ୍ଚିତ ଭାବରେ ସ୍କିନ୍ ଡିଜିଜ୍ର ସାମ୍ନା କରିବାକୁ ପଡ଼ିବ। ହଁ, ନୂଆ ନୂଆ ପ୍ରସାଧନ ସାମଗ୍ରୀ ମୁଁ ଗୋଟେ ଉଦାହରଣ ଦେଉଛି, ଆଗରୁ ଆମେ ଯେଉଁ ସାମ୍ପୋ ଲଗାଉଥିଲେ ଏବେ ସେ ସାମ୍ପୋ ପ୍ରାୟ ମାର୍କେଟରେ ଆଉ ନାହିଁ କହିଲେ ଚଳେ। ଏବେ ଆମେ ଯେଉଁ ସାମ୍ପୋ ଲଗାଉଛୁ, ଆମକୁ ବି ବର୍ତ୍ତମାନ ଇଣ୍ଟରନେଟ୍ ଯୁଗ, ଆମେ ଯେତେବେଳେ ଜଣକୁ ଆଡଭାଇସ୍ କରୁଛୁ ଯେ ଆପଣ ସଲଫେଟ୍ ଫ୍ରି ସାମ୍ପୋ ଲଗାନ୍ତୁ, ତ ସିଏ ଆମକୁ ପଚାରୁଛି ଆମେ ଏ ସାମ୍ପୋ କାହିଁକି ଲଗାଇବୁ, କାହିଁକି ନା ଏବେ ନଲେଜ୍ ସମସ୍ତଙ୍କ ପାଖରେ ଅଛି, ୟୁଟ୍ୟୁବ୍ରେ ସେମାନେ ବି ମାରିକି ଦେଖୁଛନ୍ତି ଆମେ କ'ଣ ଲଗାଇବା କ'ଣ ଲଗାଇବାନି। ତ ଆଗରୁ ବେସିକାଲି ଆସିକି ଲୋକମାନେ କହୁଥିଲେ ମ୍ୟାଡ଼ାମ୍ ମୋତେ ଗୋଲ୍ଡ ଫେସିଆଲ୍ କରନ୍ତୁ, ଫ୍ରୁଟ୍ ଫେସିଆଲ୍ କରନ୍ତୁ, ଏବେ ସେ କନସେପ୍ଟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି।
1: ମାନେ ଆମେ କହିପାରିବା ଯେ ପରିବେଶ ପରିବର୍ତ୍ତନ ଅନୁଯାୟୀ ଯଦି ଯେଉଁ ନୂଆ ନୂଆ ପ୍ରସାଧନ ସାମଗ୍ରୀ ସବୁ ବଜାରରେ ଉପଲବ୍ଧ ହେଉଛି, ତାକୁ ଆମେ ବ୍ୟବହାର କରିବାରେ କିଛି ଅସୁବିଧା ନାହିଁ,
0: ବ୍ୟବହାର କରିବା ଉଚିତ, ପରିବେଶ ଅନୁଯାୟୀ ଆମେ ଉଚିତ ବ୍ୟବହାର କରିବାଟା ନିହାତି ଜରୁରୀ।
1: ଆଜ୍ଞା, ଜଣେ ମହିଳା ଯିଏକି ଆପଣ ଯେମିତି କହିଲେ ଆଗରୁ ବର୍ଷ ବର୍ଷ ଧରି ସେମାନେ ତାଙ୍କର ଯେଉଁ ଚିରାଚରିତ ସାମଗ୍ରୀକୁ ବ୍ୟବହାର କରି ଆସୁଛନ୍ତି ବା ଆସୁଥିଲେ, ସେମାନେ ଏହିସବୁ ଜିନିଷ ବ୍ୟବହାର କଲାବେଳେ ଟିକେ ଦୋଦପାଞ୍ଚ ହେଉଛନ୍ତି ବା ଭାବୁଛନ୍ତି କି ଆମେ ବିପଦରେ ଅଛୁ, କିନ୍ତୁ ଆମେ ଆପଣଙ୍କ କଥାରୁ ଯାହା ଜାଣିଲୁ ଯେ ଭଉଣୀମାନେ ଏଥିରେ କିଛି ଡରିବାର ନାହିଁ, ଆଜି ସମୟ ବଦଳିଛି, ପରିବେଶ ବଦଳୁଛି, ତେଣୁ ଆପଣ ନୂଆ ଉପଲବ୍ଧ ଯେଉଁ ପ୍ରସାଧନ ସାମଗ୍ରୀ ତାକୁ ନିଶ୍ଚିତ ଭାବରେ ବ୍ୟବହାର
0: କରିପାରିବେ, କିନ୍ତୁ ସେଥିରେ ବି ଆମର କିଛି ଲିମିଟେସନ୍ସ ରହୁଛି। ପ୍ରଥମେ ଆମେ ସ୍କିନ୍କୁ ଆନାଲିସିସ୍ କରିବା।
1: ଆଜ୍ଞା,
0: ସ୍କିନ୍କୁ ଆନାଲିସିସ୍ କଲା ପରେ ତାପରେ ଆମେ ଯେଉଁ ତାଙ୍କୁ ସ୍କିନ୍ କେୟାର ଦେବା ତାଙ୍କ ତାହା ସେହି ହିସାବରେ ସେମାନେ ଲଗାଇ ପାରିବେ, କାହିଁକି ନା ଆମର ଯଦି ଗୋଟେ ସେନ୍ସିଟିଭ୍ ସ୍କିନ୍ ଥିବ, ମୁଁ ତାକୁ ଡ୍ରାଏ ସ୍କିନ୍ର ଜିନିଷ ଲଗାଇବା ପାଇଁ ଦେବି, ତ ଡେଫିନେଟ୍ଲି ତା ସ୍କିନ୍ ଆଫେକ୍ଟେଡ୍ ହେବ। ତ ସେହି ହିସାବରେ ଆମେ ଯଦି ବର୍ତ୍ତମାନ ମୁଁ ସ୍କିନ୍ର ପ୍ରଥମେ ସମସ୍ୟା ଜାଣିବି, ସ୍କିନ୍ର ସମସ୍ୟା କ'ଣ, ତାର ସମାଧାନ ପାଇଁ ଯଦି ଆମେ ଯାହା ଲଗାଇବାକୁ ଦେବା, ନିହାତି ଭାବରେ ଲଗାଇଲେ ଆମକୁ ସେହି ସମସ୍ୟାରୁ ନିଶ୍ଚିତ ଭାବରେ ଆମକୁ ଉପକାର ମିଳିବ।
1: ସେଥିପାଇଁ ଜଣେ ସ୍ୱୀକୃତିପ୍ରାପ୍ତ ବା ତାଲିମପ୍ରାପ୍ତ ବିୟୁଟିସିଆନ ଆପଣଙ୍କ ପରି ଯେଉଁମାନେ ତାଲିମ ନେଇଛନ୍ତି, ଯେଉଁମାନେ କହିପାରିବେ ଯେ କୋଉ ତ୍ୱଚା ପାଇଁ କୋଉ ସାମଗ୍ରୀ ଜରୁରୀ, ସେଟା ସେମାନେ ବୁଝିକିରି ବ୍ୟବହାର କରିବା ଦରକାର
0: ନିଶ୍ଚିତ ଭାବରେ।
1: ଆଜ୍ଞା, ଆଜିକାଲି ଯୋଗ, ପ୍ରାଣାୟମ, ବ୍ୟାୟାମ ଏଇସବୁକୁ ସୌନ୍ଦର୍ଯ୍ୟ ଚର୍ଚ୍ଚାର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି କୁହାଯାଉଛି, ଆମର ପ୍ରଶ୍ନ ଯେ ଏଇସବୁ ଜଣେ ନାରୀର ସୌନ୍ଦର୍ଯ୍ୟକୁ କେମିତି ବୃଦ୍ଧି କରିପାରେ ବୋଲି ଆପଣ କହିବେ?
0: ସୌନ୍ଦର୍ଯ୍ୟ କହିଲେ ଆମେ ଯେ ଖାଲି କସ୍ମେଟିକ ଲଗାଇଦେବା ସେଟା ସୌନ୍ଦର୍ଯ୍ୟକୁ ବୁଝେଇବ ତାହା ନୁହେଁ, ସୌନ୍ଦର୍ଯ୍ୟର ସଂଜ୍ଞା ବହୁତ ବଡ଼। ମୁଁ ଅଳ୍ପ କିଛି କହୁଛି, ଯେଉଁଟାକି ସାଧାରଣ ଭାବରେ ଆମେ ଜଣେ ସୌନ୍ଦର୍ଯ୍ୟପୂର୍ଣ୍ଣ ବ୍ୟକ୍ତି କାହାକୁ କହିବା, ଯଦି ସେ ଶାରୀରିକ ଭାବରେ, ମାନସିକ ଭାବରେ ଆଉ ସାମାଜିକ ଭାବରେ ସୁସ୍ଥ ଥିବ
1: ନିଶ୍ଚୟ,
0: ତେବେ ଆମେ ତାକୁ ଜଣେ ସୌନ୍ଦର୍ଯ୍ୟ ବ୍ୟକ୍ତି ବୋଲି କହିପାରିବା, ପୂର୍ଣ୍ଣତା ତାର ଶରୀରରେ ଅଛି। ସେଥିପାଇଁ ଆମର ଯେଉଁ ସୌନ୍ଦର୍ଯ୍ୟ, ବିୟୁଟି ଆଣ୍ଡ ୱେଲନେସ୍କୁ ଆମେ ରିଲେଟ୍ କରୁଛୁ, ତା ଦେହରେ ଆମର କ'ଣ ରହୁଛି, ଆମେ ଯଦି ଗୋଟେ ଲୋକ ଅତ୍ୟଧିକ ତାର ଶରୀରର ଉଚ୍ଚତା ଠାରୁ ଅତ୍ୟଧିକ ମୋଟା ଅଛି, ତେବେ ସେଥିରେ ବି ତାର ସୌନ୍ଦର୍ଯ୍ୟ ହାନି ହେବ। ତ ଆମେ ଯଦି ଯୋଗ, ପ୍ରାଣାୟାମ ପ୍ରତ୍ୟେକ ଦିନ ଗୋଟେ ଲୋକ କରିବ, ତାର ଯୋଉଟା କି ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ବିକଶିତ ହେବ, ଯୋଉଟାକି ଆମେ ଇଣ୍ଟରନାଲ ବିୟୁଟି କହୁଛୁ, ସେଥିରେ ସିଏ କ'ଣ କରିବ, ତାର ମାଇଣ୍ଡ କୁଲ୍ ରହିବ, ତାର ବଡି ଭିତରେ ଥିବା ଯେତେ ଆମର ଯେମିତି ସୁଗାର ଲେବୁଲ ଆଜି ଯଦି

0: ଆପଣଙ୍କର ସୁଗାର ରହିବ ତାହେଲେ ଆପଣ ଆପଣ ସ୍କିନ୍କୁ ନିଶ୍ଚିନ୍ତ ଭାବରେ ସ୍କିନ୍ ପ୍ରୋବ୍ଲେମ୍ ଷ୍ଟାର୍ଟ ହେଇଯିବ, ସ୍କିନ୍ର ଗ୍ଲୋ ସାଇନିଂ କିଛି ବି ରହିବନି, ଆପଣଙ୍କର ହର୍ମୋନାଲ୍ ଡିଜର୍ଡର୍ ଯେମିତିକି ଥାଇରଏଡ଼୍ ରହିଲା, ଆଜିକାଲି ସମସ୍ତଙ୍କୁ ପ୍ରାୟ ଥାଇରଏଡ଼୍ ଗୋଟେ ମେନ୍ ଡିଜିଜ୍ ରହୁଛି, ଯାହାଫଳରେ କି ଅତ୍ୟଧିକ ମୋଟା ତ କି ଅତ୍ୟଧିକ ପତଳା ହେଇଯାଉଛି, ତାପରେ ତା ସ୍କିନ୍ରୁ ମଏଶ୍ଚର୍ ଲେବୁଲ୍ ପୁରା କମିଯାଉଛି, ତା'ର ଫାଇନ୍ ଲାଇନ୍ସ ରିଙ୍କିଲ୍ସ ମୁହଁରେ ଭାଙ୍ଗ ତିଆରି ହେଉଛି, ଯାହାଫଳରେ ସିଏ ବି ତା ସୌନ୍ଦର୍ଯ୍ୟ ହରଉଛି। କିନ୍ତୁ ଯଦି ଆମେ ପ୍ରପର୍ ୟୋଗା କରିବା, ଠିକ୍ ଭାବରେ ବ୍ୟାୟାମ, ପ୍ରତ୍ୟେକ ଦିନ ଆମ ପାଖେ ଯେ ସମସ୍ତେ ସମୟ ନାହିଁ ନାହିଁ ବୋଲି ଯେଉଁ କହୁଛେ, ଯଦି ଆମେ ସେହି ସମୟରୁ ନିହାତି ଭାବରେ ଆମେ 20-25 ମିନିଟ୍ ସମୟ କାଢ଼ିବା, ପ୍ରତ୍ୟେକ ଦିନ ଆମେ ପ୍ରାଣାୟାମ କରିବା, ଯୋଗ କରିବା, ନିଶ୍ଚିତ ଭାବରେ ଆମେ ଭିତରୁ ଯଦି ଆମର ଇଣ୍ଟରନାଲ୍ ବିୟୁଟିଟା ଆମର ଏନ୍ହାନ୍ସ ହେବ, ଅଟୋମେଟିକାଲି ଆମେ ବାହାରେ ଯେତେବେଳେ ଆମର ବାହାରର ପ୍ରସାଧନ ସାମଗ୍ରୀ ମାନେ ବ୍ୟବହାର କରିବା, ଯେଉଁଟାକି ଆମର ବାହାରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ, ଦୁଇଟା ଯାକ ମିଶିଲେ ହିଁ ଗୋଟେ ଲୋକ ତା ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ପାଇବ।
1: ନିଶ୍ଚିତ, ଆପଣ ସହିତ ଆଲୋଚନା ତ ଆହୁରି ଜାରି ରଖିବା, ତେବେ ଆଲୋଚନାକୁ ଟିକେ ବିରତି ଦେଇକରି ଏଇଠି ଆପଣଙ୍କ ପସନ୍ଦର ଗୋଟେ ଗୀତ ଆମେ ଆପଣଙ୍କୁ ଏବଂ ଆମର ଶ୍ରୋତା ଭଉଣୀମାନଙ୍କୁ ଶୁଣାଇବାକୁ ଚାହିଁବୁ। ଆଜି କୋଉ କଣ୍ଠଶିଳ୍ପୀଙ୍କର କୋଉ ଗୀତ ଆପଣ ଶୁଣିବାକୁ ଚାହିଁବେ?
0: ସମୟର ଚକ ଯାଏ ଘୁରି ଘୁରିକା, ଏଇ କଥାଟି କହି କହିକା, ଆଜି ଯଦି ତୋ ସାଥେ କେହି ନାହିଁ ଚାଲିବାକୁ ହବ ତତେ ଏକା। ଏଇ ଗୀତଟି ମୋତେ ଏଇଥିପାଇଁ ଭଲ ଲାଗେ କି ଏଇଟା ଗୋଟେ ମୋଟିଭେସନାଲ ଗୀତ, ମୁଁ ଏ ଗୀତ ଦ୍ୱାରା ବହୁତ ମୁଁ ଇନସ୍ପାୟାର ହୁଏ ଯେ ଜୀବନରେ ଆମେ ସମସ୍ତେ ଏକା, ଆମକୁ ଏକା ହିଁ ଆମ ଜୀବନର ଧାରାକୁ ବଞ୍ଚିବାକୁ ପଡ଼ିବ, ଏକା ହିଁ ଆଗକୁ ବଢ଼ିବାକୁ ପଡ଼ିବ, ଆମ ସାଙ୍ଗରେ କିଏ ଥାଉ କି ନ ଥାଉ ଆମେ ଡରିବାନି, ଏଇ ସମୟ ସୁଅରେ ସବୁବେଳେ ଏକା ହିଁ ଆଗକୁ ବଢ଼ିବା।
1: ବଢିଆ ଭାବନାଗତ କଥାଟିଏ କହିଲେ, ତାହେଲେ ଆମେ ଶୁଣେଇ ଦଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ଆଜିର କାର୍ଯ୍ୟକ୍ରମରେ ଆମର ଆଲୋଚନାର ବିଷୟ ରହିଛି ବଦଳୁଥିବା ପରିବେଶ, ବୟସ ଏବଂ ସମୟ ଅନୁଯାୟୀ ସୌନ୍ଦର୍ଯ୍ୟ ଚର୍ଚ୍ଚା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ମମତା ଶତପଥୀ। ଆପଣ ତ ସୌନ୍ଦର୍ଯ୍ୟ ଚର୍ଚ୍ଚାକୁ ପେଶା ଭାବରେ ଗ୍ରହଣ କରିଛନ୍ତି, ଏହାକୁ ପେଶା

0: ଆଜିର କାର୍ଯ୍ୟକ୍ରମରେ ଆମର ଆଲୋଚନାର ବିଷୟ ରହିଛି ବଦଳୁଥିବା ପରିବେଶ, ବୟସ ଏବଂ ସମୟ ଅନୁଯାୟୀ ସୌନ୍ଦର୍ଯ୍ୟ ଚର୍ଚ୍ଚା। ଏ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ସହିତ ଅଛନ୍ତି ମମତା ଶତପଥୀ। ଆପଣ ତ ସୌନ୍ଦର୍ଯ୍ୟ ଚର୍ଚ୍ଚାକୁ ପେଶା ଭାବରେ ଗ୍ରହଣ କରିଛନ୍ତି, ଏହାକୁ ପେଶା ଭାବରେ ଗ୍ରହଣ କରିବାକୁ କାହିଁକି ଆଉ କେମିତି ଆଗ୍ରହୀ ହେଇଥିଲେ?
1: ମୁଁ ଆକ୍ଚୁଆଲି ଅର୍ଥନୀତି ଶାସ୍ତ୍ରରେ ମୁଁ ପିଜି କରିଛି ରେଭେନ୍ସା ୟୁନିଭର୍ସିଟିରୁ, ତାପରେ ମୁଁ ବିଏଡ୍ ବି କରିଛି ଆର୍ଏନ୍ଡିରୁ। ଏତେ ପାଠ ପଢ଼ିଲା ପରେ ବି ମୁଁ ମୋର ମ୍ୟାରେଜ୍, ଆଫ୍ଟର ମାଇ ମ୍ୟାରେଜ୍, ମୋତେ ବାହାରକୁ ଯିବାକୁ ସମସ୍ତେ ମନା କଲେ ଯେ ବାହାରକୁ ଯାଇ ତମେ କିଛି କାମ କରିପାରିବନି, ଘରେ ରହିବାକୁ ପଡ଼ିବ, ତ ଫ୍ୟାମିଲିରେ କୌଣସି ଡିଷ୍ଟର୍ବାନ୍ସ ନ ହେବ ବୋଲି ମୁଁ ସେଟା ଚିନ୍ତା କଲି। ସେଥିପାଇଁ ମୁଁ ଭାବିଲି ମୁଁ କ'ଣ କରିପାରିବି ଯେଉଁଟାକି ମୁଁ ଘରେ ବି ରହିକି କରିପାରିବି ଆଉ ମୁଁ ନିଜେ ରୋଜଗାର ବି କରିପାରିବି। ତ ସେଥିପାଇଁ ମୁଁ ଯେତେବେଳେ ଭାବିଲି, ମୁଁ ଦେଖିଲି ମୁଁ ଯେତେବେଳେ ସଜବାଜ ହେଇକି ବାହାରୁଛି ସେତେବେଳେ ସମସ୍ତେ ପଚାରୁଛନ୍ତି ତୁ ଯେ ଏତେ ସୁନ୍ଦର କାହିଁକି ଦେଖାଗଲୁ, କେମିତି ଦେଖାଗଲୁ। ସେଥିରେ ମୋ ମନରେ ଗୋଟେ ଆସିଲା, ଯଦି ଏଇଟାକୁ ଆମେ କ୍ୟାରିୟର ଆକାରରେ ଗ୍ରହଣ କରିବା, ଯଦି ଜଣକୁ ଆମେ ବିୟୁଟିରେ ଆୱାରନେସ୍ କରିବା, ମାନେ ତାକୁ ସଚେତନ କରାଇପାରିବା, ତାହେଲେ ଏଇଟାକୁ ଆମେ ପେଶା ଆକାରରେ ଗ୍ରହଣ କରିପାରିବା, ତାହେଲେ ନିଶ୍ଚିନ୍ତ ଭାବରେ ରୋଜଗାର କରିପାରିବା। ତ ସେଥିପାଇଁ ମୁଁ ଯେତେବେଳେ ଏଇ ଭାବନା ନେଲି ଯେ ମୋତେ ମୋ ନିଜ ଗୋଡ଼ରେ ଠିଆ ହେବାର ଅଛି ଆଉ ରୋଜଗାର କରିବାର ଅଛି ଆଉ ଘରେ ରହି କରିବାର ଅଛି, ମୁଁ ସେତେବେଳେ ଭାବିଲି କି ମୁଁ ଯଦି ଏଇଟାକୁ ମୋ ପେଶା ଆକାରରେ ଗ୍ରହଣ କରିବି ନିଶ୍ଚିନ୍ତ ଭାବରେ ମୁଁ ଦୁଇ ପଇସା ଇନକମ୍ କରିପାରିବି।
0: ଆପଣ କ'ଣ ସେତେବେଳେ କିଛି ତାଲିମ ନେଲେ?
1: ସେତେବେଳେ ଆମର ଥିଲା ଜନଶିକ୍ଷଣ ସଂସ୍ଥା, ଯେଉଁଠି ମୁଁ ଯାଇକିରି ବିୟୁଟି କଲଚର ବୋଲି ଗୋଟେ ଶିକ୍ଷା ଦିଆ ହେଉଥିଲା, ମୁଁ ସେଠି ଟ୍ରେନିଂ ନେଲି। ଟ୍ରେନିଂ ନେଲା ପରେ ତାପରେ ମୁଁ ବହୁତ ଟ୍ରେନିଂ ନେଇଛି, କାହିଁକିନା ଯେମିତି ଆପଣ ମୋତେ ପ୍ରଥମେ ପ୍ରଶ୍ନ ପଚାରିଲେ ଯେ ଏବେ ଆଧୁନିକତାରେ ଆମେ ଏବେ ଯେଉଁ ପ୍ରସାଧନ ୟୁଜ୍ କରୁଛୁ ପୁରାତନ ସହିତ ତାର ସମ୍ପର୍କ କ'ଣ ଅଛି ଆଉ ଆମେ ତାକୁ ୟୁଜ୍ କରିବା କି ନାହିଁ, ଯଦି ମୁଁ ସେତିକି ଟ୍ରେନିଂ ଏବେ ବି ମୁଁ ଟ୍ରେନିଂ ନେଉଛି, ଯଦି ନ ନେବି କାରଣ ସେତେବେଳର ପରିବେଶ ଆଉ ଏବେର ପରିବେଶ ଭିତରେ ବହୁତ ପରିବର୍ତ୍ତନ ଆସିଯାଇଛି, ତ ଆମେ ସେଥିପାଇଁ ପ୍ରତ୍ୟେକ ସମୟରେ ମାର୍କେଟରେ ଆମ ଟ୍ରେଣ୍ଡରେ କ'ଣ ଚାଲିଛି। ବିୟୁଟି କହିଲେ ତ ଆମେ କେବଳ ତ୍ୱଚାକୁ ବୁଝୁନେ, ଆମର ହେୟାର ଆଉ ବିୟୁଟି ସ୍କିନ୍ ଆଣ୍ଡ ଆମର ଫିଜିକାଲ ଯେଉଁ ଆଟିଚ୍ୟୁଡ୍ ରହିଲା ଆପିୟରାନ୍ସ, ଯେଉଁଟାକି ଫିଜିକାଲ ଆପିୟରାନ୍ସ, ସେଥିପାଇଁ ଆମେ ଆଉ ଏବେ ଖାଲି ବିୟୁଟି ପାର୍ଲର ବୋଲି କହୁନୁ, ଆମେ ବର୍ତ୍ତମାନ ବିୟୁଟି ଆଣ୍ଡ ୱେଲନେସ୍ କନସଲଟାଣ୍ଟ ବୋଲି ନିଜକୁ କହୁଛୁ। ତ ତା ପାଇଁକି ଆମେ ବହୁତ ଟ୍ରେନିଂ ନେଉଛୁ ଆଉ ପିଲାମାନଙ୍କୁ ବି ତାଲିମ ଦେଉଛୁ, ଯେମିତି ମୁଁ ଏବେ ବି ଗଭର୍ଣ୍ଣମେଣ୍ଟର ସାର୍ଟିଫାଏଡ୍ ଟ୍ରେନର ଅଛି, ଯେଉଁଟାକି ଆମର ସ୍କିଲ୍ ଇଣ୍ଡିଆ ଆମ ସରକାରଙ୍କର ଯେଉଁ ପ୍ରୟାସ, ସମସ୍ତେ କୁଶଳୀ ହେବେ, ସମସ୍ତେ ରୋଜଗାର କରିବେ, ସାଧାରଣତଃ ଆମର ମା ଭଉଣୀମାନଙ୍କ ପାଇଁ ଅଛି, ଘରେ ବସିକି ବି ସେମାନେ ରୋଜଗାର କରିପାରିବେ, ଏଇଟା ଗୋଟେ ଏତେ ସୁନ୍ଦର ପ୍ଲାଟଫର୍ମ, ଏଥିପାଇଁ ପଇସାର ଅତି ଆବଶ୍ୟକତା ଅଧିକା ନାହିଁ। ଜଣେ ଯଦି ଘରେ ବି ରହିବ ସେ ନିଶ୍ଚିନ୍ତ ଭାବରେ ଘରେ ବି ସେ ମାସକୁ 10-15 ହଜାର ଟଙ୍କା ଖୁସିରେ ରୋଜଗାର କରିପାରିବ।
0: ଏଇଠି ଗୋଟେ ପ୍ରଶ୍ନ ଆମେ ଆପଣଙ୍କୁ ପଚାରିବୁ, ଏଇ ଯେଉଁ କାର୍ଯ୍ୟକ୍ରମ ଶୁଣୁଥିବା ଭଉଣୀମାନଙ୍କ ମଧ୍ୟରେ ଯଦି ଜଣେ ଆଗ୍ରହୀ ହୁଅନ୍ତି ଏଇ ଯେଉଁ ଆପଣଙ୍କର ଯୋଜନା ଅନ୍ତର୍ଗତ ତାଲିମ ନେଇକିରି କିଛି କରିବା ପାଇଁ, ସେମାନେ କ'ଣ କରିବେ?
1: ତାର ବୟସ ସୀମା ରହୁଛି 18 ବର୍ଷରୁ 45 ବର୍ଷ ବୟସ, ତାଙ୍କର ପାଠ ସେମାନେ ଯାହା ପଢ଼ିଥାନ୍ତୁ ଚଳିବ, ସେତେବେଳେ ହଁ ଅଳ୍ପ କିଛି ପାଠ ପଢ଼ିଥିଲେ ବି ଚଳିବ, କିଛି ଲେଖାପଢ଼ା ଜାଣିବା ଦରକାର। ତାପରେ ସେମାନଙ୍କର ଆଧାର କାର୍ଡଟି ଥିବ, ସେମାନେ ତାଙ୍କ ନିକଟସ୍ଥ ଜନଶିକ୍ଷଣ ସଂସ୍ଥାକୁ ସେମାନେ ଯାଇପାରିବେ, ସେଇଠି ଯଦି ଯାଇକି ଯଦି ତାଙ୍କ ନିକଟରେ ଥିବା ପାଖ ଯଦି ଜନଶିକ୍ଷଣ ସଂସ୍ଥା କିମ୍ବା ଆମର ଅଛି ଆର୍ସେଟି ରୁରାଲ ସେଲ୍ଫ ଏମ୍ପ୍ଲୟମେଣ୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ସେମାନେ ସେହି ସଂସ୍ଥାକୁ ଯାଇକି ଦେଖାଗଲେ ସେମାନେ ତାଙ୍କର ରେଜିଷ୍ଟ୍ରେସନ କରିବେ, ସେଇଠି ସରକାରଙ୍କ ତରଫରୁ ଶିକ୍ଷା ଦିଆଯାଉଛି, ସେମାନେ ସବୁ ପ୍ରଡକ୍ଟ ନଲେଜ, ଯେମିତି ପ୍ରଡକ୍ଟ ବିଷୟରେ ସେମାନେ ଜାଣିବେ ଯେ ଆମେ ଏଇଟା କାହିଁକି ଲଗେଇବା, କେଉଁଟା ଲଗେଇବା କେଉଁଟା ଲଗେଇବାନି, ଏଇଟା କେମିତି କାମ କରିବା, ସେ ବିଷୟରେ ତାଙ୍କୁ ତାଲିମ ଦିଆଯିବ।
0: ଆଜ୍ଞା, ତାପରେ ସେମାନେ ଚାହିଁଲେ ନିଜେ ମଧ୍ୟ ଗୋଟେ ବିୟୁଟି ପାର୍ଲର କରିକିରି ପଇସା ରୋଜଗାର କରିପାରିବେ। ବହୁତ ସୁନ୍ଦର ଆପଣ ଗୋଟେ ସୂଚନା ଦେଲେ, ଆମ ଭଉଣୀମାନେ ଯଦି ଶୁଣୁଥିବେ ଆଉ ଏଇ କାମ କରିବା ପାଇଁ ସେମାନେ ଆଗ୍ରହୀ ଥିବେ ତାହେଲେ ସେମାନେ ତାଙ୍କ ନିକଟସ୍ଥ ଜନଶିକ୍ଷଣ କେନ୍ଦ୍ର ସହିତ ଯୋଗାଯୋଗ କରିପାରିବେ। ଆଜି ଆମେ ଆପଣଙ୍କ ପାଖରେ ପାଇଛୁ, ତେଣୁ କିଛି ସୌନ୍ଦର୍ଯ୍ୟ ଚର୍ଚ୍ଚାର ଉପଚାର ନ ଜାଣିକିରି ଆମେ ଆପଣଙ୍କୁ ବିଦାୟ ଦେଇପାରିବୁନି। ବିୟୁଟି ପାର୍ଲର ଯାଇକିରି ନିଜ ସୌନ୍ଦର୍ଯ୍ୟର ଚର୍ଚ୍ଚା କରିବା ତ ଠିକ୍ ଅଛି, ତେବେ ଘରୋଇ ଭାବରେ ଜଣେ ମହିଳା କେମିତି ନିଜର ସୌନ୍ଦର୍ଯ୍ୟର ଯତ୍ନ ନେଇପାରିବେ?
1: ସାଧାରଣତଃ ଯେଉଁମାନଙ୍କର ତେଲିଆ ତ୍ୱଚା, ଯେଉଁଟାକି ଆମେ ଅଏଲି ସ୍କିନ୍ କହୁଛେ, ଯେଉଁମାନଙ୍କର ବେଶୀ ପିମ୍ପଲ୍ସ ଦାଗ ଥିବ ମୁହଁରେ, ସେମାନେ ଯଦି ପ୍ରତ୍ୟେକ ଦିନ ଗୋଟେ ଟମାଟୋକୁ ମଝିରୁ ଫାଳ କରିକି କାଟିବେ ଆଉ ତାକୁ ଟିକିଏ ଯଦି ଥଣ୍ଡା ପାଣି ଥିବ ସେଥିରେ ଖାଲି ବୁଡ଼େଇ ଦେବେ, ତାପରେ ତାଙ୍କ ଗାଲରେ ରାଉଣ୍ଡ ରାଉଣ୍ଡ ସର୍କୁଲାର ମୋସନରେ ପ୍ରତ୍ୟେକ ଦିନ ହାଲକା ବହୁତ ଜୋରରେ ନୁହଁ ଯଦି ଲଗେଇବେ, ଧୀରେ ଧୀରେ ତାଙ୍କ ବ୍ରଣ ବି କମିଯିବ, ଦାଗ ବି ପଳେଇବ। ଆଉ ଯଦି ଯେଉଁମାନଙ୍କର

0: ଟିକେ ବୟସ ଅଧିକା ଯଦି 60 ବର୍ଷ ହେଇଗଲାଣି, ଏଜିଂ ସ୍କିନ୍ରେ ପଳେଇ ଆସିଲାଣି। ଏମିତି ତ ଏବେ ବହୁତ କମ୍ ବୟସରୁ ବି ଲୋକଙ୍କର ଏଜିଂ ପଳେଇ ଆସୁଛି, ମାନେ ପରିବେଶ ଯୋଗୁଁରୁ, ପରିବେଶ ଯେଉଁ ଆମର କ୍ଲାଇମେଟିକ୍ ଚେଞ୍ଜ ପାଇଁ। ସେମାନେ ଯଦି ଚାହିଁବେ ଘରେ ତାଙ୍କର କ'ଣ କରିପାରିବେ, ଯଦି ପାଚିଲା କଦଳୀକୁ ସେମାନେ ଗୋଟେ ପେଷ୍ଟ ବନେଇବେ, ତା ଦେହରେ ଟିକେ 1-2 ଡ୍ରପ୍ସ ମହୁ ପକେଇବେ ଆଉ 1 ଡ୍ରପ୍ସ ହଳଦୀ, ସେମାନେ ତାକୁ ପ୍ୟାକ୍ କରିକି ସେଟା ଗୋଟେ ପେଷ୍ଟ ଆକାରରେ ପ୍ରଥମେ ମୁହଁକୁ ଫେସ୍ ୱାଶ୍ରେ ସଫା କରିଦେବେ। ସେଇ ପ୍ୟାକ୍ଟାକୁ ଯଦି ସେ ମୁହଁରେ ଲଗେଇକିରି 20 ମିନିଟ୍ ରଖିବେ, ଅର୍ଗାନିକ୍ ପ୍ୟାକ୍, ଏଥିରେ କୌଣସି ସାଇଡ୍ ଇଫେକ୍ଟ ନାହିଁ। ଧୀରେ ଧୀରେ ତାଙ୍କ ସ୍କିନ୍ ଗ୍ଲୋ କରିବ ଆଉ ଧୀରେ ଧୀରେ ତାଙ୍କ ସ୍କିନ୍ରେ ପଡ଼ିଥିବା ଭାଙ୍ଗ ଦୂରେଇଯିବ।
1: ଚୁଟି ଝଡ଼ିବା ଆଜିକାଲି ଗୋଟେ ବଡ଼ ସାଧାରଣ ସମସ୍ୟା ହେଇଛି ମହିଳାମାନଙ୍କ ପାଇଁ, ଏଥିପାଇଁ କ'ଣ ଘରୋଇ ଉପଚାର ରହିଛି?
0: ଚୁଟି ଯେଉଁଟାକି କେଶ ସମସ୍ୟା ବର୍ତ୍ତମାନ ସବୁଠୁ ଗୋଟେ ବଡ଼ ସମସ୍ୟା, ଆଉ ଚୁଟି ମାନେ ଅସମୟରେ ପାଚିଯିବା, ବୟସ ଆସିବା ଆଗରୁ ପାଚିଯିବା ଆଉ ଝଡ଼ିବା, ଯେଉଁଟାକି ଆଗରୁ ଆମର ବେସିକାଲି ପୁଅ ପିଲାମାନେ ଚନ୍ଦା ହଉଥିଲେ, କିନ୍ତୁ ଏବେ ଦେଖାଯାଉଛି ଝିଅମାନେ ବି ସବୁ ଚନ୍ଦା ହେଲେଣି। ଆର ମୂଳ କାରଣ ହେଉଛି ଆମର ସାମ୍ପୁ ସେମାନେ ଭୁଲ ଲଗାଉଛନ୍ତି, ଆଉ ପାନିଆ ଯେଉଁଟାକି ପ୍ଲାଷ୍ଟିକ ପାନିଆ, ସବୁବେଳେ ପ୍ଲାଷ୍ଟିକ ପାନିଆ, ଆଉ ମୁଣ୍ଡ ବି କୁଣ୍ଡଉ ନାହାନ୍ତି। ସେମାନେ ଭାବୁଛନ୍ତି ଯେ ମୁଣ୍ଡ କୁଣ୍ଡେଇଲେ ଆମ ଚୁଟି ଉପୁଡ଼ି ଯାଉଛି, ସେଥିପାଇଁ ସେମାନେ ଦିନେ କୁଣ୍ଡେଇଦେଲେ 4-5 ଦିନ ଯାଏ କୁଣ୍ଡଉ ନାହାନ୍ତି, ବେଣୀ ପକେଇ ରଖିଦେଲେ। ଏମିତି ମୁଁ ବହୁତ ଲୋକଙ୍କୁ ବି ପଚାରିଛି ଯେ ତାଙ୍କର ହେୟାର ଫଲ୍ର ରିଜିନ୍, ଯେଉଁଟାକି ସେମାନେ କହିବେ ଆମେ ମୁଣ୍ଡ କୁଣ୍ଡଉନୁ, ଆମକୁ ଡର ଲାଗୁଛି ଆମ ଚୁଟି ସବୁ ଉପୁଡ଼ିଯିବ। ଏଇଟା ଆମ ହାତର ଖେଳ, ଯେଉଁଟାକି ଆମ ଚୁଟି ନା ଅକାଳରେ ପାଚିଯିବ ନା ଚୁଟି ଝଡ଼ିଯିବ, ଯଦି ଆମେ କିଛି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା। ଯେମିତି ସକାଳୁ ଆମେ ଭୋର ଉଠିବା, ଏକ୍ସରସାଇଜ୍ ମଷ୍ଟ, ସବୁଦିନ କିଛି ବ୍ୟାୟାମ କରିବା, ଆଉ ଆମ ହେୟାର ପାଇଁ ଉପଯୁକ୍ତ କ'ଣ ଲଗେଇବାଟା ଠିକ୍ ସେଇଟା ଜାଣିବା ଦରକାର, ଯେ ମୁଁ କେଉଁ ତେଲ ଲଗେଇବି, କେଉଁ ସାମ୍ପୋ ବ୍ୟବହାର କରିବି, ମୁଣ୍ଡଟା କିପରି କୁଣ୍ଡେଇବି, ଆଉ ବାକି ସବୁ ସତ୍ତ୍ୱେ ମୋତେ ଷ୍ଟ୍ରେସ୍ ନେବାର ନାହିଁ, ଟାଇମିଂଲି
1: ଚିନ୍ତା ଆଶଙ୍କା ରହିବାର ନାହିଁ।
0: ଯଦି ମୁଁ ବହୁତ ଚିନ୍ତା କରିବି ତାହେଲେ ମୋର ଅସମୟରେ ଚୁଟି ଝଡ଼ିଯିବ, ମୁଁ ଚିନ୍ତାରୁ କେମିତି ଦୂରେଇ ରହିବି ନିଜକୁ ଯଦି ମୁଁ। ସେଥିପାଇଁ ତ ମୁଁ ବିୟୁଟି ଓ ୱେଲନେସ୍କୁ ରିଲେଟେଡ୍ ଏଇଥିପାଇଁ କହିଥିଲି ଯେ ଆମେ ଯଦି ସବୁଦିନ ଯୋଗ କରିବା, ଦେଖିବେ ଆମ ବଡି ଭିତରୁ ଆମେ ନିଜକୁ ସନ୍ତୁଳିତ ରଖିପାରିବା, ତ ତାଦ୍ୱାରା ଯଦି ଆମେ ମାଇଣ୍ଡରୁ ଆମର କୁଲ୍ ରହିବ, ଅଟୋମେଟିକାଲି ଆମର ବିୟୁଟି ପୁରା ମେଣ୍ଟେନ୍ ହେଇକି ରହିବ, ଆମର ନା ଚୁଟି ଝଡ଼ିବ। ଆଉ ସେ ତ ସେମିତି ତ ମୁଁ ଆପଣଙ୍କୁ ଏତେ ଅଳ୍ପ ସମୟ ଭିତରେ ସବୁ କହିହେବନି, ତା ପାଇଁ ପ୍ରକୃତରେ ଚୁଟି ପାଇଁ ଆମର କିଛି ଥେରାପି ଅଛି, ଆମେ ତାକୁ ଆପଣେଇବାକୁ ପଡ଼ିବ, କିଛି ନ୍ୟାଚୁରାଲ ଥେରାପି ବି ଅଛି ଯେଉଁଟାକି ଗୋଟେ ସାଧାରଣ ଆପଣ ଘରେ ପରୀକ୍ଷା କରି ଦେଖିପାରିବେ। ଯେମିତି ମେଥି, ସମସ୍ତଙ୍କର ରୋଷେଇ ଘରେ ମେଥି ଅଛି, ଅଳ୍ପ 1-2 ସ୍ପୁନ୍ ମେଥିକୁ ପାଣିରେ ଭଲ ଭାବରେ ବତୁରେଇ ଦେବେ, ତାପରେ ମେଥିକୁ ବାଟିବେ, ତା ସାଙ୍ଗରେ ମନ୍ଦାର ପତ୍ର ଆପଣ ବାଟିକିରି ମେଥି ଆଉ ମନ୍ଦାର ପତ୍ର ଆପଣ ରୁଟ୍ରୁ ଲଗେଇବେ, ରୁଟ୍ରେ ଲଗେଇକିରି ଆପଣ ଅଧଘଣ୍ଟେ ଛାଡ଼ିବେ, ସେଦିନ ଆଉ ସାମ୍ପୋ ଲଗେଇବେନି, ସାମ୍ପୋ ଲଗେଇବେନି, ସେଇଥିରେ ସଫା କରିବେ, ଯେଉଁଟାକି ସେଇଥିରେ ଆପଣଙ୍କୁ ସାମ୍ପୋ ଭଳିଆ ସଫା ହେବ, ଚୁଟି ପୁରା ଚିକ୍ ଚିକ୍ ମାରିବ, ଆଉ ଚୁଟି ଗୋଟେ ବି ହେୟାରଫଲ୍ ହେବନି ମେଥି ଆଉ ମନ୍ଦାର ପତ୍ର। ଆଉ ଆପଣଙ୍କ ଯଦି ଅସମୟରେ ଚୁଟି ପାଚି ଯାଉଛି, ସମସ୍ତଙ୍କ ବାଡ଼ିରେ ଭୃସଙ୍ଗ ଗଛ ଅଛି, ଆପଣ ଭୃସଙ୍ଗ ପତ୍ରକୁ ବାଟି କରି ଯେ ସପ୍ତାହକୁ ମିନିମମ୍ 2 ଥର ଲଗାନ୍ତୁ। ଯେଉଁ ପିଲାମାନଙ୍କର କମ୍ ବୟସରେ ଚୁଟି ପାଚି ଯାଉଛି, ସେ ତୁରନ୍ତ ସେ ଚୁଟି ପାଚିବା ବନ୍ଦ ହେଇଯିବ, ଧୀରେ ଧୀରେ ପାଚିଥିବା ଚୁଟି ବି କଳା ହେଇଯିବ।
1: ଆଜ୍ଞା, ବହୁତ ବଢ଼ିଆ କଥା କହିଲେ ଆପଣ। ସହିତ ଆମେ ଏଇଠି କକାଗୁରୁ ଆଲୋଚନା କରୁଥିଲୁ, ଆପଣ କହିଲେ ଯେ ମୁଁ ଅର୍ଥନୀତିରେ ସ୍ନାତକୋତ୍ତର କରିଛି ଆଉ ବିଇଡି ମଧ୍ୟ କରିଛି, କିନ୍ତୁ ଘରେ ନ ଚାହିଁବା ଯୋଗୁଁରୁ ଆପଣ ଘରେ ରହିକିରି କ'ଣ କରିପାରିବେ, କେମିତି ସ୍ୱରୋଜଗାରକ୍ଷମ ହେଇପାରିବେ, ସେଥିପାଇଁ ଆପଣ ଗୋଟିଏ ଭଲ ପନ୍ଥା ଆପଣେଇଲେ, ଯେଉଁଟାକି ଗୋଟେ ଜୀବନକୁ ଟିକେ ସହଜ କରି ବୁଝିବାର ଗୋଟେ ଭଲ ଉପାୟ ଆପଣ କହିଲେ। ଆଜି ତ ଆପଣ ଆମ କାର୍ଯ୍ୟକ୍ରମର ଅତିଥି, ଆପଣଙ୍କୁ ଶୁଣୁଥିବା ଆମ ନାରୀ ମହଲର ଶ୍ରୋତା ଭଉଣୀମାନଙ୍କୁ ଏମିତି ଆଉ କ'ଣ ଦୀପଦ କହିବାକୁ ଚାହିଁବେ, ଯଦି ସେମାନଙ୍କ ଜୀବନରେ କିଛି ବାଧାବିଘ୍ନ ଆସିଛି ବା ସେମାନେ କରିବାକୁ ଚାହୁଁଥିବା କାମଟିକୁ କରିପାରୁନାହାନ୍ତି, ସେଇଠି ସେମାନେ କେମିତି ସଫଳ ହେବେ, କ'ଣ କରିବେ ବୋଲି ଆପଣ କହିବେ?
0: ଯଦି ଆମେ ଚାହିଁବା ଆମେ ନିଶ୍ଚିତ ଭାବରେ ରୋଜଗାରକ୍ଷମ ହେଇପାରିବା, ଇଚ୍ଛା ଥିଲେ ଉପାୟ ଆସିବ। ଯଦି ମୁଁ ଚେଷ୍ଟା କରିବି, ମୋ ନିଜ ଗୋଡ଼ରେ ମୁଁ ଠିଆ ହେବି, ମୁଁ ନିଜେ କାହା ଉପରେ ନିର୍ଭର କରିବିନି, ମୁଁ ନିଶ୍ଚିତ ଭାବେ ରୋଜଗାର କରିପାରିବି। ପାରିବାରିକ ସମସ୍ୟା ଘରେ ଘରେ ସମସ୍ତଙ୍କର ଲାଗି ରହିଛି, ଆମେ ତାକୁ ନେଇକି ଭାଙ୍ଗି ପଡ଼ୁଛେ, ଆମେ ଏଇଟାକୁ ଧରି ବସୁଛେ, କିନ୍ତୁ ଯଦି ଆମେ ସେଇ ସମସ୍ୟାଟାକୁ ଆମ ଅସ୍ତ୍ର ଭାବରେ ବ୍ୟବହାର କରିବା, ସେଇ ଅସ୍ତ୍ରରେ ଆମେ ଜୀବନ ଯୁଦ୍ଧରେ ନିଶ୍ଚିନ୍ତ ବିଜୟ ଲାଭ କରିବା।
1: ବହୁତ ବଢ଼ିଆ କଥା କହିଲେ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଏ ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
1: ପରିବେଶ ଏବଂ ବୟସ ଅନୁଯାୟୀ ସୌନ୍ଦର୍ଯ୍ୟ ଚର୍ଚ୍ଚା ଶୁଣୁଥିଲେ ଆମର ଆଜିର ଏହି ଆଲୋଚନା। ଆଲୋଚନା କଲେ ମମତା ଶତପଥୀ ଭଉଣୀ। ନିଜର ସୌନ୍ଦର୍ଯ୍ୟ ଚର୍ଚ୍ଚା ଦିଗରେ ସଚେତନ ରହିବା ଆମର ଅନ୍ୟ ଅନ୍ୟାନ୍ୟ ଦାୟିତ୍ୱ ସହିତ

ଗୋଟିଏ ମୁଖ୍ୟ ଦାୟିତ୍ୱ। ତେଣୁ ଆମର କହିବାର କଥା, ନିଜ ସୌନ୍ଦର୍ଯ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, ଏହାର ସୁରକ୍ଷା ପାଇଁ ସବୁବେଳେ ସତର୍କ ରୁହନ୍ତୁ। ଆଜିର କାର୍ଯ୍ୟକ୍ରମ ଭଉଣୀ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ ବୋଲି ଅନୁରୋଧ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉ ଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତେଲେ ଭଉଣୀ, ଆଜିର ନାରୀମହଲ କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: आकाशवाणी कटक वर्तमान समय दिन गोटे बजी पचास मिनट हाबाक जाउछि। प्रथमे शुणन्तु ओडियारे संवाद एवं परे परे प्रथमे इंग्राजीरे एवं परे हिंदीरे संवाद रिले करि प्रचार करिबो आकाशवाणी दिल्लीरु।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସର୍ବାଧିକ ତିନି ମାସ ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ଲକ୍ଷ ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ କୌଣସି ମାମଲାରେ ସଂରକ୍ଷିତ ରଖିଥିବା ରାୟ ତିନି ମାସ ମଧ୍ୟରେ ପ୍ରକାଶ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ସଂରକ୍ଷିତ ରାୟ ପ୍ରକାଶ କ୍ଷେତ୍ରରେ ବିଳମ୍ବ ଯୋଗୁଁ ମାମଲା ଦାୟର କରିଥିବା ପକ୍ଷଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା କ୍ଷେତ୍ରରେ ତ୍ୱରିତ ନିଷ୍ପଭିର ଗୁରୁତ୍ୱକୁ ବିଚାରକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି ଜାମିନ ପ୍ରଦାନ କ୍ଷେତ୍ରରେ ରାୟ ସଂରକ୍ଷିତ ରଖାଯାଇଥିବା ରାୟକୁ ସେହିଦିନ ପ୍ରକାଶ କରାଯାଇ ପରଦିନ ୱେବ୍ସାଇଟ୍ରେ ଅପ୍ଲୋଡ଼ କରାଯିବ। ସୁପ୍ରିମକୋର୍ଟ କହିଛନ୍ତି ଜାମିନ ପ୍ରଦାନ କିମ୍ବା ଦଣ୍ଡାଦେଶ ପରିବର୍ତ୍ତନ କ୍ଷେତ୍ରରେ ଜେଲ୍ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବାର ଆବଶ୍ୟକତା ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ସମ୍ବେଦନଶୀଳ ହରାମିନାଲା ଏବଂ କଚ୍ ସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ। ଗସ୍ତକାଳରେ ସୀମା ସୁରକ୍ଷା ବଳ ପିଏସ୍ଏଫ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ଶ୍ରୀ ଶାହା ସମୀକ୍ଷା କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସୀମାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଶ୍ରୀ ଶାହା ସୀମା ଆଉଟ୍ପୋଷ୍ଟ G7ର ଉଦ୍ଘାଟନ କରିବା ସହ ବିଏସ୍ଏଫ୍ ଅଧିକାରୀଙ୍କ ସହ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ମଧ୍ୟ ଆଜି ଆଉଟ୍ପୋଷ୍ଟ ଟାୱାର 1170 ସ୍ଥିତ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବେ ଏବଂ ହରାମିନାଲା ଅଞ୍ଚଳରେ ବୋଟ୍ ଯୋଗେ ପରିଦର୍ଶନ କରିବେ। ଜେଟି ପଏଣ୍ଟରେ ଶ୍ରୀ ଶାହା ଚାରାରୋପଣ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଭୁଜ୍ଠାରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୀମା ସମ୍ପର୍କିତ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ। ଗତ 6 ମାସ ମଧ୍ୟରେ ଶ୍ରୀ ଶାହା ଦ୍ୱିତୀୟ ଥର ପାଇଁ କଚ୍ଛ ଗସ୍ତ କରିଛନ୍ତି। ଗତବର୍ଷ ନଭେମ୍ବର ମାସରେ ସେ ଭୁଜ୍ ଗସ୍ତ କରି ବିଏସ୍ଏଫ୍ର ଧ୍ୱଜାରୋହଣ ସମାରୋହରେ ଯୋଗ ଦେଇଥିଲେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଦୃଢ଼ ଅର୍ଥନୀତିରେ

0: ପରିଣତ ହୋଇଛି ଏବଂ ଦେଶର ବୟନଶିଳ୍ପ କ୍ଷେତ୍ରର ବିକାଶ ଘଟିବା ସହ ବିଭିନ୍ନ ନୀତି ଓ ସଂସ୍କାରମୂଳକ ପଦକ୍ଷେପ ଦୃଢ଼ ସମର୍ଥନ ଦେଇଛି। ଦୁଇଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂହ କ୍ରିଷ୍ଣା ଜିଲ୍ଲାର ମୋହନ ସ୍ପିନ୍ଟେକ୍ସ କମ୍ପାନୀ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି ଭାରତର ବୟନଶିଳ୍ପ ବଜାର 15 ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି ଏବଂ ସରକାର ଏହାକୁ 2030 ସୁଦ୍ଧା 25 ଲକ୍ଷ କୋଟିରୁ ଅଧିକ କରିବା ଲାଗି ପଦକ୍ଷେପ ନେଉଛନ୍ତି। ଶ୍ରୀ ସିଂ କହିଛନ୍ତି ଭାରତୀୟ ବୁଣାକାର ଏବଂ କାରିଗରମାନଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ମିଳିପାରିଛି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ମିଳିତ ଭାବେ ବୟନଶିଳ୍ପ କ୍ଷେତ୍ରର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।
1: 12 ସାଲ ଅଗର କମ୍ପେୟାର କରୁ ମୈଁ ତୋ ଏକ ହି ଚିଜ କହା ଇକୋନୋମି ମେଁ ଏକ୍ସପୋର୍ଟ ମେଁ ଇନଫ୍ରାଷ୍ଟ୍ରକ୍ଚର ମେଁ ତୋ ଜୋ ବେସିକ ଚିଜେ ହୈଁ ଏଜୁକେଶନ ମେଁ IIT ଏମ୍ସ ମେଡିକାଲ କଲେଜ ୟେ କଈ ଐସେ ସୱାଲ ହୈ ମୋଦୀ ନେ ବେସିକ ଚିଜୋଁ କୋ 12 ସାଲ ମେଁ ଉଚାଇଓଁ ପର ଲେ ଜାନେ କା କାମ କିୟା ହୈ।
0: ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ହେବା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ମନ୍ତ୍ରୀ କହିଛନ୍ତି ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ପଠାଇ ପାରିବେ। ଦେୟମୁକ୍ତ ନମ୍ବର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ବରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ପାଣିପାଗ ବିଭାଗ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ପାଇଁ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ପରିମାଣ 90% ମଧ୍ୟରେ ସୀମିତ ରହିବ। ସେ କହିଛନ୍ତି ସେହି ସମୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବର୍ଷା ପରିମାଣ ସ୍ୱାଭାବିକ ହେବାକୁ ଥିବାବେଳେ କେନ୍ଦ୍ରୀୟ ଦକ୍ଷିଣ ପେନିନ୍ସୁଲାର ଏବଂ ଉତ୍ତର ପଶ୍ଚିମ ଭାଗରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ଡକ୍ଟର ରବିଚନ୍ଦ୍ରନ୍ କହିଛନ୍ତି ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷା ହେବ। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନ୍ସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ଦେଶର ଅଧିକାଂଶ ଭାଗରେ ଜୁନ୍ ମାସରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅବ୍ୟାହତ ରହିବ। ସେ କହିଛନ୍ତି ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଗୁଜରାଟ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସ୍ୱାଭାବିକଠାରୁ ଅଧିକ ରହିବାର ସମ୍ଭାବନା ରହିଛି।
2: 2026 के जून से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ବିଶ୍ୱରେ ଦେଖାଦେଇଥିବା ଅସ୍ଥିରତା ସତ୍ତ୍ୱେ ଭାରତରେ ଅଭିବୃଦ୍ଧିକୁ ସାମଗ୍ରିକ ଅର୍ଥନୈତିକ ମୌଳିକ ତଥ୍ୟ ସମର୍ଥନ କରୁଥିବା କୁହାଯାଇଛି। 2025-26 ଆର୍ଥିକ ବର୍ଷରେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ରହିଥିବାବେଳେ ଅଭିବୃଦ୍ଧି ହାର 7.6% ରହିଥିଲା। 2024-25 ଏହି ହାର 7.1% ଥିଲା। ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଦୃଢ଼ ଘରୋଇ ବ୍ୟବହାର, ନିରନ୍ତର ନିବେଶ ଏବଂ ସକ୍ରିୟ ନୀତି ଦ୍ୱାରା ଅଭିବୃଦ୍ଧି ପରିଚାଳିତ ହୋଇଥିଲା। ପେଟ୍ରୋଲିୟମ୍ ପଦାର୍ଥ ବହନ କରି ଏକ ଭାରତୀୟ ଜାହାଜ ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଥିବା ସୂଚନା ମିଳିଛି। ସାମୁଦ୍ରିକ ଯାତାୟତ ନିରୀକ୍ଷଣ କରୁଥିବା

0: ଅନେକଗୁଡ଼ିଏ ୱେବ୍ସାଇଟ୍ରୁ ଏହି ତଥ୍ୟ ମିଳିଛି। ନିଶୋସ୍ କ୍ୱେରୋସ୍ ନାମକ ତୈଳ ଟ୍ୟାଙ୍କର ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରି ବିଶାଖାପଟ୍ଟନମ୍ ଅଭିମୁଖେ ଗତି କରୁଛି। ଆସନ୍ତା ଜୁନ୍ 3 ସୁଦ୍ଧା ସେହି ଟ୍ୟାଙ୍କରଟି ଭାରତରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର ଚଳିତ ମାସ 21 ସାରଜାହରୁ ବାହାରି ଭାରତୀୟ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ରାଉଣ୍ଡ ଟେବୁଲ୍ ବୈଠକରେ 50 ଅଧିକ ବ୍ୟବସାୟିକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ଆମେରିକା ଭାରତ ରଣନୈତିକ ଭାଗିଦାରିତା ଫୋରମ୍ ସହଯୋଗରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତର କନ୍ସୁଲେଟ୍ ଜେନେରାଲ୍ଙ୍କ ଦ୍ୱାରା ଏହି ରାଉଣ୍ଡ ଟେବୁଲ୍ ବୈଠକ ଆୟୋଜିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ରାଉଣ୍ଡ ଟେବୁଲ୍ ବୈଠକରେ ସେ ଭାରତର ଦୃଢ଼ ବିକାଶ ବିଷୟରେ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଶ୍ରୀ ଗୋୟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ସଂସ୍କାର ପରିଚାଳିତ ଶିଳ୍ପ ପରିବେଶ ଏବଂ ଆନ୍ତର୍ଜାତିକ ନିବେଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସୁଯୋଗ ସମ୍ପର୍କରେ ରାଉଣ୍ଡ ଟେବୁଲ୍ ବୈଠକରେ ଅନ୍ୟମାନଙ୍କୁ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଆଜିର ମ୍ୟାଚ୍ର ବିଜେତା ଭେଟିବ। ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଗତବର୍ଷର ଚମ୍ପିୟନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ଗୁଜରାଟ ଟାଇଟନ୍ସ ପରାସ୍ତ ହୋଇଥିଲା। ସର୍ବାଧିକ 3 ମଧ୍ୟରେ ସଂରକ୍ଷିତ ରହିଥିବା ରାୟ ପ୍ରକାଶ ଲାଗି ସମସ୍ତ ଉଚ୍ଚ ନ୍ୟାୟାଳୟଗୁଡ଼ିକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ। ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଆଜି ହରାମିନାଲା ଏବଂ କଚ୍ଛସ୍ଥିତ ଆନ୍ତର୍ଜାତିକ ସୀମା ପରିଦର୍ଶନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପିଏମ୍ ସୂର୍ଯ୍ୟଘର ଯୋଜନାରେ ମାଇଲ୍ ଖୁଣ୍ଟ ସ୍ଥାପନ କଲା ଭାରତ। ଦେଶର 40 ପରିବାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ସାମିଲ। ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Supreme Court directs all high courts to pronounce judgment within 3 of reserving order. Education Minister Dharmendra Pradhan assures strict action against examination mafias and protection for deserving students. PM Surya Ghar scheme achieves major milestone as 40 lakh households embrace rooftop solar. IMD predicts below normal monsoon rainfall in the country and above normal heatwave conditions in several states during June. And Indian sprinter Nipam wins bronze in women's 100 meter at under 20 Asian Athletics Championships in Hong Kong. The Supreme Court today directed all high courts across the country to pronounce judgments within 3 of reserving them. We have a report.
2: The Apex Court also noted that delays in the delivery of judgments can cause irreparable harm to the litigants, underlining that faster decisions are required in cases of personal liberty. A bench comprising Chief Justice Suryakant and Justice Joy Mallya Bagchi said that orders in the bail applications should be pronounced the same day, and if they are reserved, they must be pronounced and uploaded the next day. Issuing a slew of directions, the top court said that order of the bail or sentence suspension should be communicated to the jail authorities as soon as it is pronounced, and the under-trial convict should be released preferably the same day or at the most the next day. Jigyasa Pandey, Akashwani News, Delhi.
1: Union Education Minister Dharmendra Pradhan today said the incident of paper leak was extremely unfortunate and should not have happened. In an exclusive interview with DD News, Mr. Pradhan assured that the re-examination process will be conducted in a proper and systematic manner without any errors. He also appealed for everyone's cooperation in carrying out the task smoothly.
3: The incident is very unfortunate. It should not have happened. Now that we have announced re-NEET, it should be conducted properly and done with care. This is our responsibility. We expect everyone's cooperation in this work.
1: Addressing students, Mr. Pradhan assured them that the government understands their concerns and acknowledged that their trust had been breached. He said the authorities had taken a tough decision because they did not want even a single deserving student's future to fall into the hands of examination mafias or become a victim of irregularities.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40,00,000 ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ।

0: ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି। ବିଏଲ୍ଓଙ୍କ ଜରିଆରେ ଜନସାଧାରଣ ଭୋଟର ଆଇଡିର ସଂଶୋଧନ କରିପାରିବେ। ବର୍ତ୍ତମାନ ସୁଦ୍ଧା 3,163,323 ଜଣ ଭୋଟରଙ୍କ ମ୍ୟାପିଂ ଶେଷ ହୋଇଛି। ପ୍ରତ୍ୟେକ ଭୋଟରଙ୍କୁ 2 ଫର୍ମ ଦିଆଯିବ। ଏସ୍ଆଇଆର୍ ପ୍ରକ୍ରିୟା ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ଗୋପାଳନ୍ କହିଛନ୍ତି।
1: 2025 ମସିହାରେ ଭୋଟର ତାଲିକାରେ ଯେତିକି ଭୋଟର୍ସ ଅଛନ୍ତି ସମସ୍ତଙ୍କୁ ଏନ୍ୟୁମେରେସନ୍ ଫର୍ମ ଦେବା କାମ କାଲିଠାରୁ ଆରମ୍ଭ ହେବ। କାଲିଠାରୁ 28 ଜୁନ୍ ଯାଏ ଘର ଘରକୁ ବିଏଲ୍ଓ ମାନେ ଯିବେ। ତେଣୁ ପ୍ରତିଦିନ ସନ୍ଧ୍ୟା 3-5 ବିଏଲ୍ଓ ମାନେ ନିଜର ବୁଥ୍ରେ ରହିବେ। ସକାଳେ ଯେମିତି ଇନ୍ଷ୍ଟ୍ରକ୍ସନ୍ ଅଛି, ହିଟ୍ ୱେଭ୍ ଇନ୍ଷ୍ଟ୍ରକ୍ସନ୍ ଅଛି, ସେ ଅନୁଯାୟୀ ଘର ଘରକୁ ଯାଇକିରି ତାଙ୍କର ଏନ୍ୟୁମେରେସନ୍ ଫର୍ମ ଦେଇକିରି ଭର୍ତ୍ତି କରିବାରେ ସାହାଯ୍ୟ କରିବେ। ରାସନାଲାଇଜେସନ୍ ଅଫ୍ ପୋଲିଂ ଷ୍ଟେସନ୍ 28 ଜୁନ୍ ସୁଦ୍ଧା ହୋଇଯିବ। ଅଲରେଡି ଆମେ ସବୁ ପଦକ୍ଷେପ ନେଇସାରିଛୁ।
0: ଜନଗଣନା ପାଇଁ ଚାଲିଥିବା ଘରଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସମୟସୂଚୀ ନିର୍ଦ୍ଧାରିତ କରାଯାଇଛି। ଅଣଭାରତୀୟମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାତାମାନେ ନିର୍ବାଚନ ଆୟୋଗଙ୍କ ୱେବ୍ସାଇଟ୍ voter.eci.gov.in ଫର୍ମ ଡାଉନ୍ଲୋଡ୍ କରିପାରିବେ। ଏହି ଫର୍ମକୁ ପୂରଣ କରି ପୋର୍ଟାଲ ମାଧ୍ୟମରେ ଅନ୍ଲାଇନ୍ ଅପ୍ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲ୍ଓ ସମ୍ପୃକ୍ତ ଭୋଟରମାନଙ୍କୁ ସହାୟତା ଯୋଗାଇଦେବେ। ନବରଙ୍ଗପୁର ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ନାମ ଅନ୍ତର୍ଭୁକ୍ତ ଓ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସଂଶୋଧନ କାର୍ଯ୍ୟକୁ ସ୍ୱଚ୍ଛ, ନିରପେକ୍ଷ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାର ସମସ୍ତ ମତଦାତା, ରାଜନୈତିକ ଦଳ, ଗଣମାଧ୍ୟମ ଓ ନାଗରିକଙ୍କ ସହଯୋଗ ଜିଲ୍ଲାପାଳ କାମନା କରିଛନ୍ତି। ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଉଦ୍ଘାଟନ କରିଥିଲେ। ସଚେତନତା ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ତ୍ରୁଟିମୁକ୍ତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ଜନସାଧାରଣଙ୍କ ପାଇଁ ସହାୟତା ଲାଇନ୍ 1950 ଟୋଲ୍ ଫ୍ରି ନମ୍ଘର ଜାରି କରାଯାଇଛି। ଗଜପତି ଜିଲ୍ଲା କାଶୀନଗର ସଭାଗୃହରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଶୀନଗର ଏନ୍ଏସି ଓ ବ୍ଲକ ଅଞ୍ଚଳର 68 ଜଣ ବିଏଲ୍ଓ ଓ 7 ଜଣ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ସ୍ୱଚ୍ଛ ଶକ୍ତି ଯାତ୍ରାରେ ଭାରତ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି। ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଯୋଜନାରେ ନାଗରିକମାନେ ଶକ୍ତି ଉପଭୋକ୍ତା ସହ ଶକ୍ତି ଉତ୍ପାଦକ ମଧ୍ୟ ହୋଇପାରିଛନ୍ତି। ପରିବାରଗୁଡ଼ିକର ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ ପାଇଛି ଏବଂ ସରକାରଙ୍କଠାରୁ ରିହାତି ପାଇବା ପରେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଅଧିକାଂଶ କ୍ଷେତ୍ରରେ ଶୂନ୍ୟ ସ୍ତରରେ ପହଞ୍ଚିଛି। ସୂର୍ଯ୍ୟଶକ୍ତି ସମ୍ପନ୍ନ ଘରଗୁଡ଼ିକ ଦେଶରେ ଶକ୍ତି ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ବିକଶିତ ଭାରତ ଦିଗରେ ଆତ୍ମନିର୍ଭରଶୀଳତାର ପ୍ରଦର୍ଶନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି। ଶାରୀରିକ ସୁସ୍ଥତା, ମାନସିକ ଏକାଗ୍ରତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଯୋଗ ଏବଂ ପ୍ରାଣାୟାମର ଅଭ୍ୟାସ ଅତ୍ୟନ୍ତ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅଧୀନରେ ଆୟୋଜିତ ପୁରୀ ଜିଲ୍ଲା ପ୍ରଶିକ୍ଷଣ ବର୍ଗରେ ସାମିଲ ହୋଇ ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନୂଆଦିଲ୍ଲୀରେ ଆଜି ଚଳିତ ବର୍ଷର ମୌସୁମୀ ଋତୁ ସମ୍ପର୍କରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ଭୂ ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷାର ପରିମାଣ 90% ରହିବ। ମୌସୁମୀ ଋତୁରେ ଏଲ୍ନିନୋ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆସନ୍ତା ଜୁନ୍ ମାସରେ ଦେଶରେ ସ୍ୱାଭାବିକଠାରୁ କମ୍ ପରିମାଣର ବର୍ଷାର ପୂର୍ବାନୁମାନ

0: ଅନୁମାନ କରାଯାଇଥିବା ବେଳେ ଓଡ଼ିଶାରେ ଜୁନ୍ ମାସରେ ସ୍ୱାଭାବିକଠାରୁ 92% କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଏଲନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ସେହି ସମୟ ମଧ୍ୟରେ ଉତ୍ତର ପଶ୍ଚିମ, ଉତ୍ତର ପୂର୍ବ ଏବଂ ଦକ୍ଷିଣ ପେନିନସୁଲାର ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା'ଠାରୁ ଅଧିକ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। 2030 ସୁଦ୍ଧା ବିଶ୍ୱରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ କୁହାଯାଇଛି। 2026-2030 ମଧ୍ୟରେ ପ୍ରତିବର୍ଷ ହାରାହାରି ବିଶ୍ୱ ତାପମାତ୍ରା 1850 1900 ତୁଳନାରେ 1.3 ଡିଗ୍ରୀରୁ 1.9 ଡିଗ୍ରୀ ସେଲ୍ସିୟସ୍ ଅଧିକ ରହିବ।
1: 2026 के जून से सितंबर के दौरान पूरे देश में सामान्य से कम

0: से सितंबर के दौरान पूरे देश में सामान्य से कम बारिश होने का सबसे ज्यादा संभावना है। उत्तर पूर्व भारत में सामान्य वर्षा होने का संभावना है। अभी जून महीने के तापमान की बात करें तो हरियाणा, पंजाब, बिहार, ओडिशा, छत्तीसगढ़, गुजरात और आंध्र प्रदेश के कई हिस्सों में तथा महाराष्ट्र, तेलंगाना, हिमाचल प्रदेश और तमिलनाडु के कुछ क्षेत्र में सामान्य से अधिक हीट वेव कंडीशन डेवलप होने का उम्मीद किया जा रहा है। हालांकि राजस्थान और झारखंड में सामान्य से कम उष्ण लहर होने का संभावना है।
1: ग्रीष्म प्रवाह और जल संकटर मुकाबला पई आगुआ प्रस्तुत रहिबाकु राज्य सरकार और जिला प्रशासन को परामर्श दिया जाइछि। प्रचंड खरारे बाहर को न जिबा, पर्याप्त परिमाणर पानी पीबा और शिशु तथा वयस्क मानक जत्न नेबाकु कुहा जाइछि। पानीपाग केन्द्रर एभली आकलन परे भुवनेश्वर स्थित आंचलिक पानीपाग केन्द्रर निर्देशिका मनोरमा महांती प्रतिक्रिया रे कहिछन्ति
2: ସହିତ ବର୍ଷା ଆମର ଲଙ୍ଗ ରେଞ୍ଜ ଫୋରକାଷ୍ଟ ଯେଉଁ ପ୍ରେଡିକ୍ସନ କରାଯାଇଛି, ଯଦି ଆମେ ଓଡ଼ିଶା ଦେଖିବା, ଓଡ଼ିଶାରେ ମଧ୍ୟ ବିଲୋ ନର୍ମାଲ ରେନ୍ଫଲ ରହିପାରେ। ତା ସହିତ ଆମର ଜୁନ୍ ପାଇଁ ଯେଉଁ ଫୋରକାଷ୍ଟ ଇସ୍ୟୁ କରାଯାଇଛି, ଜୁନ୍ରେ ବି ଆମର ନର୍ଥ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ବିଲୋ ନର୍ମାଲ ନର୍ମାଲ ରେନ୍ଫଲ ରହିବାର ସୁବିଧା।
1: राज्य कैबिनेटर गुरुत्वपूर्ण बैठक आसंता बुधवार दिन मुख्यमंत्री मोहन चरण माझी अध्यक्षतार अनुष्ठित हो। भुवनेश्वर लोकसभा भवन में बैठक में 12 प्रस्ताव उपर आलोचना करा जिबो। मंत्री परिषदर सदस्य और विभाग सचिव उपस्थित रहिबे बोली जणापड़िछि। भुवनेश्वर दूरदर्शन केन्द्रर पूर्वतन निर्देशिका जयंती रथंकर आज सकाळे 70 वर्ष वयसरे परलोक घटिछि। ସେ ଜଣେ ଦକ୍ଷ ପ୍ରଶାସକ ଓ ସଫଳ ପ୍ରସାରଣ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ପ୍ରସାର ଭାରତୀରେ ବିଭିନ୍ନ ପଦପଦବୀରେ ସେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ସାହିତ୍ୟ ଅନୁରାଗୀ ଓ ଜଣେ ପ୍ରବୀଣ ବକ୍ତା ମଧ୍ୟ ଥିଲେ। ଦୂରଦର୍ଶନରେ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ଶ୍ରୀମତୀ ରଥ ନୂତନ କାର୍ଯ୍ୟକ୍ରମ ପରିକଳ୍ପନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଗଣମାଧ୍ୟମ ସମେତ ବିଭିନ୍ନ ବର୍ଗର ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରଠାରେ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପକ୍ଷରୁ ବୌଦ୍ଧଠାରେ ବିନାୟକ ଦାମୋଦର ସବରକରଙ୍କ 143ତମ ଜୟନ୍ତୀ ପାଳିତ ହୋଇଛି। ଜିଲ୍ଲା ଏଏନ୍ଏମ୍ କେନ୍ଦ୍ର ପରିସରରେ ଅନୁଷ୍ଠିତ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଯୋଗଦେଇ ରାଷ୍ଟ୍ରସେବା ଉପରେ ମତବ୍ୟକ୍ତ କରିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ବିଜେପି କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମଣ୍ଡି ସମସ୍ୟା ଓ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏସ୍ଆଇଆର୍ ପ୍ରକ୍ରିୟା। 38,000ରୁ ଉର୍ଦ୍ଧ୍ୱ ବୁଥ୍ସ୍ତରୀୟ ଅଧିକାରୀ କରିବେ ମତଦାତାଙ୍କ ତଥ୍ୟ ସଂଗ୍ରହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦେଶର 40 ଲକ୍ଷ ପରିବାର ଲାଭାନ୍ୱିତ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆସନ୍ତା ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା। ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ସେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଶିଳ୍ପୀମାନେ ଥିଲେ ସୌରଭ ନାୟକ, ଅରବିନ୍ଦ ମୁଦୁଲି ଏବଂ ନମିତା ଅଗ୍ରୱାଲ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ମାନସ, ଗୀତ ରଚନା ମହମ୍ମଦ ନିଜାମ।

ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଆଉ ଏକ ସୂଚନା। ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଲସିୟସ ପାର ହେଲାଣି। ତେଣୁ ଆମେ ସମସ୍ତେ କେମିତି ସତର୍କ ରହିବା, ଅସୁସ୍ଥ ରହିବା, ସେଥିପ୍ରତି ନିଜେ ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି। ତେଣୁ ଏହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା। ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ। ପଖାଳ, ତରାଣି, ORS ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘଳ ଦହି, ଆଖୁ ରସ, ପଇଡ଼ ପାଣି ଇତ୍ୟାଦି ପିଇପାରିବା। ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା, ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା। ସୂଚନାଟି ଏତିକିରେ ଶେଷ ହେଲା।

ବର୍ଜ୍ୟବସ୍ତୁ ମୁକ୍ତ ଅଞ୍ଚଳ ଅଭିଯାନ ସମ୍ପର୍କରେ ଆଉ ଏକ ସୂଚନା। ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷା ଅନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ସୂଚନା ଓ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।

0: ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା।

0: ସହଭାଗିତା ଏବଂ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତ କରାଯାଇଛି। ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ତାଲିକାରୁ ବାଦ୍ ନ ପଡ଼ିବା ତଥା ଅଯୋଗ୍ୟ ବ୍ୟକ୍ତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହେବା ପ୍ରତି ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏଲ୍ଓମାନେ ଆସନ୍ତାକାଲିଠାରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ଘରକୁ ଘର ବୁଲି ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ଭୋଟରଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ 2002 ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ଏସ୍ଆଇଆର୍ ପ୍ରକ୍ରିୟାରେ 38,123 ଜଣ ବିଏଲ୍ଓ ଘରକୁ ଘର ବୁଲି ମତଦାତାଙ୍କ ତଥ୍ୟ ଯାଞ୍ଚ କରିବେ। ସେମାନଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ 27,000ରୁ ଉର୍ଦ୍ଧ୍ୱ ବୁଥସ୍ତରୀୟ କର୍ମକର୍ତ୍ତା ନିୟୋଜିତ ହୋଇଛନ୍ତି।
1: 45,255 ବିଏଲ୍ଓ ମାନଙ୍କୁ ଟ୍ରେନିଂ ଦିଆଯାଇଛି। ଆମର ରାଜନୈତିକ ଦଳ ମାନଙ୍କ ତରଫରୁ ବର୍ତ୍ତମାନ ଯାଏ 33,026 ବିଏଲ୍ଏ ବୁଥ୍ ଲେଭେଲ୍ ଏଜେଣ୍ଟକୁ ଆପଏଣ୍ଟ କରାଯାଇଛି। ଏମାନଙ୍କର ମଧ୍ୟ ଟ୍ରେନିଂ ଦିଆଯିବ। ଭୋଟର ହେଲ୍ପ ଡେସ୍କ ସବୁଆଡ଼େ ଆରମ୍ଭ ହୋଇଛି। ପ୍ରାୟ 95% ଭୋଟର୍ସ ମ୍ୟାପ୍ ହୋଇଛନ୍ତି, ମାତ୍ର 17% ଭୋଟରଙ୍କର ଲଜିକାଲ୍ ଏରର୍ ବାହାରିଲାନି। 75% ଭୋଟର ମାନଙ୍କର କୌଣସି ଅସୁବିଧା ହେବ ନାହିଁ।
0: କର୍ତ୍ତବ୍ୟ ସମୟରେ ବିଏଲ୍ଓମାନେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ଦେଶର ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକୁ ତମାଖୁମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେର ପାଇଲଟ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ଅଭିଯୋଗକୁ ସହଜ ଓ ସରଳ କରିବା ସହିତ ତମାଖୁମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିଙ୍କୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2,000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଭାରତ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ପୋଷଣ ତଥା ଆର୍ଥିକ ସୁରକ୍ଷା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ହାସଲ କରିଛି। ସର୍ବେକ୍ଷଣ ଅନୁସାରେ ଦେଶରେ ବର୍ତ୍ତମାନ 95.9% ମହିଳା ଗର୍ଭାବସ୍ଥାରେ ଉଚିତ ଯତ୍ନ ପାଉଛନ୍ତି। ଏଥିଲାଗି ମାତୃ ଏବଂ ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ଏହାସହ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ସଚେତନତା ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା ଅଭିଯାନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହା ମଧ୍ୟରେ ମିଶନ ପରିବାର ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସର୍ବେକ୍ଷଣ ଅନୁସାରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅଗ୍ରଗତି ହୋଇଛି। ଦେଶରେ ଇଣ୍ଟରନେଟ୍ ବ୍ୟବହାର କରୁଥିବା ମହିଳାଙ୍କ ସଂଖ୍ୟା 33.3%ରୁ 64.3%କୁ ବୃଦ୍ଧି ପାଇଛି। ଦେଶରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷାଧିକ ଚାଷୀଙ୍କ ଜୀବନ ଜୀବିକାର ସମୃଦ୍ଧିରେ ଓମ୍ଫେଡ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରଠାରେ ଓମ୍ଫେଡ୍ ଓ ଦୁଗ୍ଧ ସଂଘ କାର୍ଯ୍ୟାଳୟ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିପଣନ, ନୂତନ ଉତ୍ପାଦ ଓ ପରିଚାଳନାଗତ ସଂସ୍କାର ମାଧ୍ୟମରେ ଚାଷୀଙ୍କ ସମୃଦ୍ଧି ପାଇଁ ନିଷ୍ଠାପର ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟର ବିଭିନ୍ନ ବ୍ଲକରେ 160 ନୂତନ କ୍ଷୀରଧାରା କେନ୍ଦ୍ର ଖୋଲାଯାଇ ଦୁଗ୍ଧ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲିପରାମର୍ଶ ହେଲ୍ପଲାଇନ୍ 1800-1100-4 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ରାଜ୍ୟରେ 2026-27 ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଶିକ୍ଷାନବିଶ AEDP ଡିଗ୍ରୀ ପାଠ୍ୟକ୍ରମରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ସାନ୍ସ ପୋର୍ଟାଲ ମାଧ୍ୟମରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆସନ୍ତା ଶିକ୍ଷାବର୍ଷରେ ଯୁକ୍ତ 2 ପରେ ଛାତ୍ରଛାତ୍ରୀମାନେ 11 ପାଠ୍ୟକ୍ରମରେ ନାମ ଲେଖାଇପାରିବେ। AEDP ପାଠ୍ୟକ୍ରମ

ଧରଣର ନୂଆ ପୋର୍ଟାଲ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟରେ ଆସନ୍ତାକାଲିଠାରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱରଠାରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସ୍ଆଇଆର୍ରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବା ସହ ରାଜନୈତିକ ଦଳ

ଜମି ଏବଂ ସମ୍ପତ୍ତି ସର୍ଭେ, କୃଷିକ୍ଷେତ୍ର, ଭିତ୍ତିଭୂମି ଯାଞ୍ଚ, ବିପର୍ଯ୍ୟୟ ପରିଚାଳନା, ରେଳ ଓ ରାଜପଥ ନିରୀକ୍ଷଣ ଏବଂ ପ୍ରତିରକ୍ଷା ପ୍ରୟୋଗ ଆଦି ବିଭିନ୍ନ କ୍ଷେତ୍ରରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ନିର୍ମାଣ କ୍ଷେତ୍ର, ସଫ୍ଟୱେୟାର ସେବା ପ୍ରଦାନକାରୀ, ତାଲିମ ପ୍ରତିଷ୍ଠାନ, ଷ୍ଟାର୍ଟଅପ୍, ଗବେଷଣା ସଂଗଠନ ଆଦି ବିଭିନ୍ନ କ୍ଷେତ୍ରରେ ଏକ ନିୟାମକ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରୁଥିବା ଡିଜିଟାଲ ପ୍ଲାଟଫର୍ମଗୁଡ଼ିକୁ ସକ୍ଷମ କରିବାରେ ଏହି ପ୍ରଯୁକ୍ତିବିଦ୍ୟା ଏକ ଇକୋସିଷ୍ଟମରେ ପରିଣତ ହୋଇଛି। ସରକାରଙ୍କ ପ୍ରଗତିଶୀଳ ନୀତି ସଂସ୍କାର, ସରଳୀକୃତ ନିୟମ ଏବଂ ଦୃଢ଼ ଡିଜିଟାଲ ଶାସନ ବ୍ୟବସ୍ଥା ମାଧ୍ୟମରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ବିଭିନ୍ନ ସରକାରୀ ଯୋଜନା ଏବଂ ନିରନ୍ତର ସାର୍ବଜନୀନ ସେବା କ୍ଷେତ୍ରରେ ଏହି ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାକୁ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯାଇପାରୁଛି। ଦେଶରେ ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ ସାର୍ବଜନୀନ ସେବା ଯୋଗାଣର ଏହା ଏକ ପ୍ରମୁଖ ଉପାଦାନ ପାଲଟିଛି। ଗ୍ରାମାଞ୍ଚଳରେ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ସର୍ଭେ ଏବଂ ମ୍ୟାପିଂ, ସ୍ୱାମିତ୍ୱ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ସଠିକ୍ ଏବଂ ସ୍ୱଚ୍ଛତାର ସହିତ ଗତିଶୀଳ ହୋଇପାରିଛି। ଭୂମି ସର୍ଭେ, ଫସଲ ମୂଲ୍ୟାଙ୍କନ, ଭିତ୍ତିଭୂମି ତଦାରଖ, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ ମାଧ୍ୟମରେ ଉନ୍ନତି ଆସିବା ସହିତ ପ୍ରତ୍ୟେକ ସ୍ତରରେ ଏହି ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ଦକ୍ଷତାକୁ ପ୍ରୋହାହନ ପ୍ରଦାନ କରିଛି। ଗତ 2023 ନଭେମ୍ବର ମାସରେ ଆରମ୍ଭ ହୋଇଥିବା ନମୋ ଡ୍ରୋନ୍ ଦିଦି ଯୋଜନା ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। ଆଧୁନିକ କୃଷି ପଦ୍ଧତିକୁ ସହଯୋଗ କରିବା ଲକ୍ଷ୍ୟ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ୍ ଉପଯୋଗ ମାଧ୍ୟମରେ ସାମିଲ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ, ଫଳରେ କୃଷି ଦକ୍ଷତା ଉନ୍ନତ ହେବା ସହିତ ଫସଲ ଉତ୍ପାଦକତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ମହିଳା ସଶକ୍ତିକରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ସର୍ଭେ ଏବଂ ମ୍ୟାପିଂ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଏକ ଉଲ୍ଲେଖନୀୟ ମାଧ୍ୟମ ପାଲଟିଛି। ଏପ୍ରିଲ୍ 2020 ଆରମ୍ଭ ହୋଇଥିବା ସ୍ୱାମିତ୍ୱ ଯୋଜନା ପଞ୍ଚାୟତିରାଜ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ଭାରତୀୟ ସର୍ଭେ ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇଛି। ଜମି ବିବାଦ ମାମଲା ସମାଧାନ ଏବଂ ବ୍ୟାଙ୍କ ଋଣ ଉପଲବ୍ଧତାକୁ ଏହା ଅଧିକ ତ୍ୱରାନ୍ୱିତ କରୁଛି। ସ୍ୱାମିତ୍ୱ ଯୋଜନା ଅଧୀନରେ ପ୍ରାୟ 3,44,000 ଗ୍ରାମକୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗତ ଡିସେମ୍ବର ସୁଦ୍ଧା 3,28,000 ଗ୍ରାମରେ ଡ୍ରୋନ୍ ସର୍ଭେ କାର୍ଯ୍ୟ ଶେଷ ହୋଇଛି, ଯାହା ମୋଟ ଲକ୍ଷ୍ୟର ପ୍ରାୟ 95%। 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 1,82,000 ଗ୍ରାମ ପାଇଁ 2,76,00,000 ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ରାଜପଥ ବିକାଶ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଜିଆଇ ପକ୍ଷରୁ ମାସିକ ଡ୍ରୋନ୍ ଭିଡ଼ିଓ ରେକର୍ଡିଂକୁ ବାଧ୍ୟତାମୂଳକ କରାଯାଇଛି, ଫଳରେ ବିଭିନ୍ନ ରାଜପଥ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସଠିକ୍ ହେବା ସହିତ ଯାଞ୍ଚ ପ୍ରକ୍ରିୟା ଅଧିକ ସୁଦୃଢ଼ ହୋଇପାରିଛି। ବିଭିନ୍ନ କ୍ଷେତ୍ରରେ ଜମିଜମା ସଂକ୍ରାନ୍ତ ବିବାଦ ସମାଧାନ ଦିଗରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହୋଇଛି। ରେଳ ମନ୍ତ୍ରଣାଳୟ ମଧ୍ୟ ଏହାର ସମସ୍ତ ଜୋନ୍ ଏବଂ ଡିଭିଜନ୍ଗୁଡ଼ିକରେ ରେଳପଥ, ସେତୁ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କାର୍ଯ୍ୟ ତଦାରଖ ଓ ରକ୍ଷଣାବେକ୍ଷଣ ପାଇଁ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ସହାୟତା ନେଉଛି। ବିପର୍ଯ୍ୟୟ ପରିଚାଳନା ତଥା ଜରୁରୀକାଳୀନ ପରିସ୍ଥିତି ସମୟରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ଉପଯୋଗୀ ହେଉଛି। ପରିସ୍ଥିତିକୁ ଆକଳନ କରିବା ସହ ଡ୍ରୋନ୍ ମାଧ୍ୟମରେ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରୁଛି। ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଅଞ୍ଚଳରେ ଆକାଶମାର୍ଗରୁ ତଥ୍ୟ ସଂଗ୍ରହ କରିବାରେ ଡ୍ରୋନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି, ଫଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ସେହିଭଳି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହି ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ସ୍ୱଦେଶୀ ପ୍ରସ୍ତୁତ ଡ୍ରୋନ୍ ସୁବ୍ୟବସ୍ଥିତ ଏବଂ ସଠିକ୍ ଭାବରେ ଶତ୍ରୁପକ୍ଷର ଲକ୍ଷ୍ୟସ୍ଥଳକୁ ନଷ୍ଟ କରିବାରେ ସହାୟକ ହୋଇଥିଲା। ଦେଶରେ ସାମାଜିକ, ଅର୍ଥନୈତିକ ଏବଂ ବିକାଶମୂଳକ କ୍ଷେତ୍ରରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗ ବେଶ୍ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଛି।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରର ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ ଆଜି ଏଥିରେ ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ପ୍ରଯୋଜନା ନାଗଭୂଷଣ ମାଝି ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀ କଳାକାର।

ଏହି ଧରିତ୍ରୀ ଏକ ମିଛ ମାୟାର ଆଖଡ଼ା। ଆମ ଅଭିନୟ ମିଛର ଆଶା ଆକାଂକ୍ଷା ନେଇ ନିମିତ୍ତଙ୍କ ପାଇଁ ସତ୍ୟର ମାର୍ଗକୁ ଅନ୍ୱେଷଣ କରି ଚାଲିଛି। ସଂସାର ମିଛ, ଆମର ଲକ୍ଷ୍ୟସ୍ଥଳ ମିଛ, ମାୟାରେ ଘାଣ୍ଟି ହୋଇ ତଳି ତଣାନ୍ତ ହୋଇଯାଉଛି ଏହି ସୃଷ୍ଟି ମିଛ, କିନ୍ତୁ କୀର୍ତ୍ତି।

ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମମତା ସିଂ, ମାଳତୀଲତା ସିଂ, ରେବତୀ ସିଂ, ସୀତା ସିଂ, ଦୁର୍ଯ୍ୟୋଧନ ସିଂ, ସନାତନ ସିଂ, ସୁନ୍ଦରମୋହନ ସିଂ, ପରେଶ ସିଂ ଏବଂ ରଥ ସିଂ।

0: ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ଶିଳ୍ପୀ ନନ୍ଦକିଶୋର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ଦେଶର ଜନସାଧାରଣଙ୍କ ସୁରକ୍ଷା ପ୍ରଦାନ କରିବା ପାଇଁ ସୀମାକୁ ସୁରକ୍ଷିତ ରଖିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି।

0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶର ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଗୁଜରାଟର ଭୁଜ୍ଠାରେ ଭାରତ ପାକିସ୍ତାନ ସୀମାରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ G7 ଏବଂ G13 ସୀମାନ୍ତ ଆଉଟ୍ପୋଷ୍ଟଗୁଡ଼ିକୁ ଉଦ୍ଘାଟନ କରିବା ପରେ ସୈନିକ ଏବଂ ସାଧାରଣ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଏକ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ଲିକ୍ ପ୍ରୁଫ୍ ସୁରକ୍ଷା ଗ୍ରିଡ୍ ପ୍ରତିଷ୍ଠା କରିବା ପାଇଁ ଡ୍ରୋନ୍, ରାଡାର ଏବଂ ଆଧୁନିକ ବାଡ଼ର ଉପଯୋଗ କରୁଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଏକ ଚତୁର୍ପାକ୍ଷିକ ସୁରକ୍ଷା ଗ୍ରିଡ୍ ପ୍ରଚଳନ ସହିତ ସୀମା ପରିଚାଳନାରେ ଏକ ପ୍ରମୁଖ ଢାଞ୍ଚାଗତ ପରିବର୍ତ୍ତନର ଘୋଷଣା କରିଛନ୍ତି। 6 ଦଶନ୍ଧି ଧରି ଦେଶର ସେବା କରିଥିବା ସୀମା ସୁରକ୍ଷା ବାହିନୀକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି। ମାତୃଭୂମି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା 2000ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବରୁ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକ ଯେପରିକି ସାର୍କ୍ରିକ୍ ହରାମି ନାଲାକୁ ଏବେ ୱାଚ୍ ଟାୱାର ଏବଂ ସଂଯୋଗକାରୀ ରାସ୍ତା ସହିତ ସୁଦୃଢ଼ କରାଯାଇଛି। ଆଗାମୀ 2 ବର୍ଷ ମଧ୍ୟରେ ସମଗ୍ର ଅଞ୍ଚଳ ବାହ୍ୟ ବିପଦରୁ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ନୂତନ ସରକାର ଗଠନ ହେବା ସହ ଦୀର୍ଘଦିନ ଧରି ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ରାଜ୍ୟ ସରକାର 1 ସପ୍ତାହ ମଧ୍ୟରେ ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଇଛନ୍ତି। କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଂଘଭି ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଚାଷୀମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ 1,64,000 କ୍ୱିଣ୍ଟାଲର ଏକ ଜାତୀୟ ବିହନ ଭଣ୍ଡାର ସ୍ଥାପନ କରାଯାଇଛି। ନୂଆଦିଲ୍ଲୀରେ ଖରିଫ୍ ଅଭିଯାନ 2026 ପାଇଁ ଜାତୀୟ କୃଷି ସମ୍ମିଳନୀର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଏପର୍ଯ୍ୟନ୍ତ 9,76,000 ଚାଷୀଙ୍କ ପରିଚୟପତ୍ର ସୃଷ୍ଟି କରାଯାଇଛି। ଚାଷୀମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇବା ପାଇଁ ପୃଥକ ଦସ୍ତାବିଜ୍ର ଆବଶ୍ୟକତା ପଡ଼ିବ ନାହିଁ। ସାର ବଣ୍ଟନରେ ସ୍ୱଚ୍ଛତା, କଳାବଜାରୀ ରୋକିବା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଉପଯୁକ୍ତ ଯୋଗାଣ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ଶ୍ରୀ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। କୃଷି ଋଣ ଏବଂ କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରଖି କୃଷି ଋଣର ଉପଲବ୍ଧତାକୁ ସମ୍ପ୍ରସାରିତ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସହିତ ଶୀଘ୍ର ଆଲୋଚନା କରାଯିବ। ଶ୍ରୀ ଚୌହାନ ମଧ୍ୟ ରାଜ୍ୟଗୁଡ଼ିକୁ ବିଚାରାଧୀନ କିଷାନ କ୍ରେଡିଟ୍ କାର୍ଡ ମାମଲାଗୁଡ଼ିକର ସମୀକ୍ଷା କରିବା ଏବଂ ଚାଷୀଙ୍କ ପ୍ରକୃତ ଆବଶ୍ୟକତା ଆଧାରରେ ଋଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନୁରୋଧ କରିଛନ୍ତି। ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ 376 ନିୟୁତ ଟନ୍ରୁ ଅଧିକ ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ବୋଲି ଶ୍ରୀ ଚୌହାନ କହିଛନ୍ତି। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ତ୍ରୁଟି ପାଇଁ ଉତ୍ତରଦାୟିତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥା ସହ ବଦଳାଇବା କିମ୍ବା ଏହାର ପୁନର୍ଗଠନ ନେଇ ହୋଇଥିବା ଆବେଦନର ଶୁଣାଣି କରି ଏହା କହିଛନ୍ତି। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 2 ସପ୍ତାହକୁ ଧାର୍ଯ୍ୟ କରିଛନ୍ତି। ସରକାର ଯୁବପିଢ଼ିଙ୍କ ସ୍ୱାର୍ଥରକ୍ଷା ଲାଗି ଚିନ୍ତିତ ଅଛନ୍ତି, ଏହାର ସମାଧାନ ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଆସନ୍ତା ମାସ 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ସରକାର ସଜାଗ ରହିବା ସହ ନୂତନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମେହେଟା କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ମାମଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଘଟିବା ଉଚିତ ନଥିଲା। ଡିଡି ନ୍ୟୁଜ୍କୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ପ୍ରଧାନ କହିଛନ୍ତି ପୁନଃ ପରୀକ୍ଷା ପ୍ରକ୍ରିୟା ତ୍ରୁଟିଶୂନ୍ୟ ଏବଂ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବ। କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଶ୍ରୀ ପ୍ରଧାନ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ଛାତ୍ରମାନଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ ଆଶ୍ୱାସନା ଦେଇ କହିଛନ୍ତି ସରକାର ସେମାନଙ୍କ ଚିନ୍ତାକୁ ବୁଝିଛନ୍ତି ଏବଂ ସେମାନଙ୍କର ବିଶ୍ୱାସ ଭଙ୍ଗ ହୋଇଥିବା ସ୍ୱୀକାର କରୁଛନ୍ତି। ଜଣେ ହେଲେ ବି ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୀକ୍ଷା ମାଫିଆଙ୍କ ହାତରେ ନ ପଡ଼ୁ କିମ୍ବା ଅନିୟମିତତାର ଶିକାର ନ ହେଉ, ସେଥିପାଇଁ କର୍ତ୍ତୃପକ୍ଷ କଠୋର ନିଷ୍ପତ୍ତି ଗ୍ରହଣ କରୁଛନ୍ତି। ଗୁଣବତ୍ତା ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରି ଶିକ୍ଷାମନ୍ତ୍ରୀ କହିଛନ୍ତି ପରୀକ୍ଷା ବ୍ୟବସ୍ଥାରେ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
1: छात्रों को आश्वस्त करना चाहते हैं कि जो गलती हुई है हमारी ट्रस्ट को ब्रिज किया गया है। जो रक्षक था वही भक्षक हुआ। जो शिक्षक को हमने जिम्मेवारी दिया था क्वेश्चन बनाने के लिए, उन्होंने ही कॉम्प्रोमाइज हुआ है। उन्हीं के कारण ये अव्यवस्था शुरू हुई है। हमने एक कठोर निर्णय किया कि हमने एक भी सही विद्यार्थी के हक को परीक्षा माफियाओं के हाथ में सौंपना नहीं चाहते थे। उनके षड्यंत्र की शिकार नहीं होना चाहते थे। हम बच्चों की मानसिक स्थिति को सम्मान करते हैं, उनको संभालना चाहते हैं और हमको एक एरर फ्री एग्जामिनेशन देने का पूरा हमारी प्रयास।
0: ପରୀକ୍ଷା ପ୍ରକ୍ରିୟାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଭବିଷ୍ୟତରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ତ୍ରୁଟିକୁ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପ୍ରଶ୍ନପତ୍ର ପ୍ରଘଟ

0: ମାମଲାର ବ୍ୟାପକ ଅନୁସନ୍ଧାନ କରିବା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସରକାର ନିଶ୍ଚିତ କରୁଛନ୍ତି। ସିବିଏସ୍ଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାମ୍ପ୍ରତିକ ତ୍ରୁଟି ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି, ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ ଡିଜିଟାଲ୍ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରିବା ସହିତ ସମସ୍ତ ବୈଷୟିକ ସମସ୍ୟାର ସମାଧାନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ବ୍ୟାଙ୍କ ଉପରେ ନିର୍ଭରଶୀଳ ହେବା ବଦଳରେ ବୋର୍ଡ ପୁନଃ ମୂଲ୍ୟାୟନ ଆବେଦନ ପାଇଁ ପେମେଣ୍ଟ ଗେଟ୍ୱେ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଚାରୋଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ସାମିଲ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପରୀକ୍ଷା ଫଳାଫଳ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଆସନ୍ତା ସୋମବାରଠାରୁ ଏକ ପୋର୍ଟାଲ କାର୍ଯ୍ୟକ୍ଷମ ହେବ। ପରୀକ୍ଷା ପରେ ଉତ୍ତର ଖାତାର ପୁନଃ ମୂଲ୍ୟାୟନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସିବିଏସ୍ଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ସିବିଏସ୍ଇ ଟେଲି ପରାମର୍ଶ ହେଲ୍ପଲାଇନ୍ 1800 11 8004 ଯୋଗାଯୋଗ କରି ଏ ସମ୍ପର୍କରେ ଅଧିକ ତଥ୍ୟ ପାଇପାରିବେ। ବିଶ୍ୱ ତମାଖୁ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ନୂଆଦିଲ୍ଲୀରେ ଆଜି ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଆପ୍ଲିକେସନ୍ ଟୋଫେଇର ପାଇଲଟ୍ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି। ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଏହି ଆପ୍ର ଲକ୍ଷ୍ୟ ରହିଛି। ଏହି ଆପ୍ ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ଆତ୍ମମୂଲ୍ୟାୟନ ଏବଂ ରିପୋର୍ଟିଂକୁ ସହଜ ଓ ସରଳ କରିବା ସହିତ ତମାଖୁ ମୁକ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇପାରିବ। ଏହାଦ୍ୱାରା ଶିକ୍ଷାନୁଷ୍ଠାନର 100 ଗଜ ପରିସୀମା ମଧ୍ୟରେ ତମାଖୁ ଉତ୍ପାଦ ବିକ୍ରୟକୁ ନିଷିଦ୍ଧ କରାଯାଇପାରିବ। ସୁଶ୍ରୀ ଶ୍ରୀବାସ୍ତବ କହିଛନ୍ତି, ଚଳିତ ବର୍ଷର ବିଶ୍ୱ ତମାଖୁ ନିଷେଧ ଦିବସର ବାର୍ତ୍ତା ରହିଛି, ନିବେଦନର ସତ୍ୟତାକୁ ଉନ୍ମୋଚନ କରିବା, ନିକୋଟିନ୍ ଏବଂ ତମାଖୁ ନିଶାର ମୁକାବିଲା କରିବା। ତମାଖୁ ଏବଂ ନିକୋଟିନ୍ ନିଶାର କ୍ଷତିକାରକ ପ୍ରଭାବରୁ ଯୁବପିଢ଼ିକୁ ସୁରକ୍ଷା ଦେବା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଛନ୍ତି। ତମାଖୁ ସେବନ ଦ୍ୱାରା କର୍କଟ ରୋଗ, ହୃଦ୍ରୋଗ, ଷ୍ଟ୍ରୋକ୍ ଏବଂ ଦୀର୍ଘକାଳୀନ ଶ୍ୱାସକ୍ରିୟା ରୋଗରେ ଲୋକମାନେ ପୀଡ଼ିତ ହୋଇଥାନ୍ତି। ଦେଶର ବିଭିନ୍ନ ହସ୍କିଟାଲ, ମେଡିକାଲ କଲେଜ, ଆୟୁଷ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ 2000ରୁ ଅଧିକ ତମାଖୁ ନିବାରଣ କେନ୍ଦ୍ର ସ୍ଥାପନ କରାଯାଇଛି। ଶିକ୍ଷାନୁଷ୍ଠାନ ଏବଂ ଅଂଶୀଦାରମାନଙ୍କୁ ଟୋଫେଇର ପାଇଲଟ୍ ପର୍ଯ୍ୟାୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହିତ ଶିକ୍ଷାନୁଷ୍ଠାନ ପରିସରଗୁଡ଼ିକରେ ତମାଖୁ ମୁକ୍ତ ଅଭ୍ୟାସ ଅନୁପାଳନ ସୁଦୃଢ଼ କରିବାକୁ ସଚିବ ଆହ୍ୱାନ ଦେଇଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜି ମହଜୁଦ ରହିଛି ଏବଂ ସମସ୍ତ ତୈଳ ବିଶୋଧନାଗାର ସର୍ବୋଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଏଲ୍ପିଜି ଉତ୍ପାଦନ ପ୍ରତିଦିନ ପ୍ରାୟ 92,000 ମେଟ୍ରିକ୍ ଟନ୍ ରହିଛି, ଯାହା ସର୍ବକାଳୀନ ସର୍ବାଧିକ। ଏଲ୍ପିଜି ବିତରକଙ୍କ ପାଖରେ ପର୍ଯ୍ୟାପ୍ତ ଏଲ୍ପିଜି ମହଜୁଦ ରହିଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ନିର୍ଦ୍ଦେଶକ ଉପେଶ କୁମାର ଶର୍ମା କହିଛନ୍ତି, ଏକ ବାଣିଜ୍ୟିକ ଜାହାଜ ନିଶୋସ୍ କେରୋସ୍ ଅଶୋଧିତ ତୈଳ ବହନ କରି ନିରାପଦରେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଜୁନ୍ 3 ତାରିଖରେ ବିଶାଖାପାଟଣାରେ ପହଞ୍ଚବାର ଆଶା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର 906 ସନ୍ଦିଗ୍ଧ ମାମଲା ରହିଛି, ସେଥିମଧ୍ୟରୁ 223 ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ କରାଯାଉଛି। ସେ ଦେଶରେ ଇବୋଲାର ବୁଣ୍ଡିବିଗ୍ୟୋ ଷ୍ଟ୍ରେନ୍ର ପ୍ରକୋପ ଜାରି ରହିଛି ଏବଂ ଉଗାଣ୍ଡାରେ ମଧ୍ୟ ଏହି ମାମଲା ରିପୋର୍ଟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହି ମ୍ୟାଚ୍ ନ୍ୟୁ ଚଣ୍ଡୀଗଡ଼ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଆରମ୍ଭ ହେବ। ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆଜି ମ୍ୟାଚ୍ର ବିଜୟୀ ଦଳ ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଦେଶର ଜନସାଧାରଣଙ୍କ ସୁରକ୍ଷା, ସୀମାକୁ ସୁରକ୍ଷିତ କରିବା ଏବଂ ଅବୈଧ ପ୍ରବାସନ ଦୂର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କୃଷକମାନଙ୍କୁ ବିହନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସ୍ଥାପନ ହୋଇଛି 1,74,000 କ୍ୱିଣ୍ଟାଲ କ୍ଷମତା ବିଶିଷ୍ଟ ଜାତୀୟ ବିହନ ଭଣ୍ଡାର। ନିଟ୍ ପୁନଃ ପରୀକ୍ଷାକୁ ତ୍ରୁଟିମୁକ୍ତ ଓ ବ୍ୟବସ୍ଥିତ ଉପାୟରେ ପରିଚାଳନା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ତମାଖୁ ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ ହେଲା ଟୋଫେଇ ଆପ୍ର ପାଇଲଟ୍ ସଂସ୍କରଣ ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଉଛି।

0: ଏହି ଯୋଜନାଗୁଡ଼ିକ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ।
1: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି ଗ୍ରୀଷ୍ମ ଋତୁ ପ୍ରଚଣ୍ଡ ରୌଦ୍ର ତାପରେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନତା କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଗାଁ କଲ୍ୟାଣ ସମିତି ତରଫରୁ ଜଳଛତ୍ର ଖୋଲାଯାଇଛି। ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କକ୍ଷ ଓଆର୍ଏସ୍ ଦ୍ରବଣ କକ୍ଷ କରାଯାଇଛି ଏବଂ ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଉଛି। ସେଗୁଡ଼ିକ ହେଲା ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବୃଦ୍ଧ ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଖାଲି ପେଟରେ ଅଧିକ ସମୟ ରୁହନ୍ତୁ ନାହିଁ।
0: ଶୁଣନ୍ତୁ ଜିଲ୍ଲାର କେତେକ ସମ୍ବାଦ ଆମ ସମ୍ବାଦଦାତାଙ୍କ ଠାରୁ।
2: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସୁଥିବା ମୌସୁମୀକୁ ଦୃଷ୍ଟି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ପୂର୍ବ ସତର୍କ ରହି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମା ବ୍ଲକ ଗାଇବା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଭିଜନ ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ବୃଦ୍ଧି କରିବା ସହ ରହିଥିବା ଚକ୍ଷୁ ସମସ୍ୟାକୁ ଚିହ୍ନଟ କରିବା ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। 86 ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ କାର୍ଯ୍ୟକ୍ରମରେ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଗଜପତି ଜିଲ୍ଲା ମୋହନା ଥାନାରେ ଜିଲ୍ଲାର ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ପକ୍ଷରୁ ମୋବାଇଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଲୋକଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ମୋବାଇଲ ଫୋନ ଗୁଡ଼ାକୁ ପୋଲିସ ଖୋଜାଖୋଜି ଓ ଧରପକଡ଼ କରି ଫୋନ ଉଦ୍ଧାର କରିବା ପରେ ଏହି ମେଳାରେ ପୋଲିସ ମୋବାଇଲ ଫୋନର ପ୍ରକୃତ ମାଲିକମାନଙ୍କୁ ଫେରାଇ ଦେଇଥିଲେ। ରାଓ ଉଦୟଗିରି ପୋଲିସ ସବ୍ଡିଭିଜନ ଅନ୍ତର୍ଗତ ମୋହନା, ରାଓ ଉଦୟଗିରି, ଅଡବା ଓ ରାମଗିରି ଥାନା ଅଞ୍ଚଳରୁ ମୋଟ 83 ଗୋଟି ମୋବାଇଲ ଫୋନ ଚୋରି ହୋଇଥିଲା। ମୋବାଇଲ ଫୋନ ହଜିଗଲେ କିମ୍ବା ଚୋରି ହୋଇଗଲେ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ପକ୍ଷରୁ କୁହାଯାଇଥିଲା। ପାରଳାଖେମୁଣ୍ଡି ସ୍ଥିତ ପୌର ପରିଷଦ ସଭାଗୃହଠାରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଓଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନ କରାଇବା ସହ ପରିବେଶ ସୁରକ୍ଷା କରି କିପରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିବ ସେସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ। ଗଜପତି ଜିଲ୍ଲା ମୋହନାସ୍ଥିତ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ମୋହନା ବ୍ଲକର ହିତାଧିକାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ କାର୍ଡ ତଥା ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ଦ୍ୱାରା ଦୀର୍ଘଦିନ ଧରି ପଡ଼ି ରହିଥିବା ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ସମସ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ମୋହନା ବ୍ଲକ ଅଞ୍ଚଳରେ ବାସ କରୁଥିବା 500ରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କୁ ଏହି ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ସମସ୍ତ ହିତାଧିକାରୀ ଏହି ଆୟୁଷ୍ମାନ କାର୍ଡଗୁଡ଼ିକ ପାଇବା ପର୍ଯ୍ୟନ୍ତ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବ ବୋଲି ସାଂସଦ ଡକ୍ଟର ପାଣିଗ୍ରାହୀ କହିଥିଲେ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।

0: ଆମର ଚାଷୀ ଭାଇମାନଙ୍କୁ, ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭେଚ୍ଛା। ଆରମ୍ଭ କରୁଛୁ ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ବଡ ଭାଇ, ତେବେ କାର୍ଯ୍ୟକ୍ରମକୁ ଆଗେଇବା, ଆଜି ସେଇ ଭଜନରୁ ଗୋଟେ ଆରମ୍ଭ କରିବା।

0: ବଡ ଭାଇ, ଆମର ଯେଉଁ ଚାଷୀ ଭାଇମାନେ ଚାଷବାସ କରୁଛନ୍ତି, ଯେତେବେଳେ ପନିପରିବା ଉତ୍ପାଦନ ଯଥେଷ୍ଟ ହେଉଛି, ମାର୍କେଟରେ ଚାହିଦା କମିଯାଉଛି ଏବଂ ସେମାନେ ଠିକ୍ ଭାବରେ ପଇସା ପାଇପାରୁନାହାନ୍ତି।
1: ଠିକ୍ ଠିକ୍, ସେଇଟା ଦେଖ ଶୁଭେନ୍ଦୁ, ବଢ଼ିଆ କଥାଟା କହିଲ। ମୁଁ ବି ଆମ ପିଲାବେଳର ଗାଁର କଥା ମୋର ମନେ ପଡ଼ୁଛି। ଅନେକ ସମୟରେ ଯେତେବେଳେ ବିଲାତି ବାଇଗଣ ଆମର ବହୁତ ବାହାରେ, 5 ପଇସା ଲେଖାରେ ବି ଗାଁ ମାନଙ୍କରେ ବିକ୍ରି ହୁଏନି ଏବଂ ହାଟ ମାନଙ୍କୁ ସବୁ ବଳଦ ଗାଡ଼ିରେ ନେଇଥାନ୍ତି ଆମର ଚାଷୀ ଭାଇମାନେ। ଆଉ ଏମିତିକି ମୁଁ ମଧ୍ୟ ନିଜେ ନେଇକି ଯାଇଛି ଏବଂ 5 ପଇସାରେ ବର୍ଷାଇ ହାଟରେ ବି ବିକ୍ରି ହୁଏନି, ଯାହାଫଳରେ ପକେଇ ଦେଇକି ବି ପଳେଇ ଆସିଥିବ।
0: ଏବେ ବେଳେବେଳେ ଏମିତି ଅବସ୍ଥା ହୁଏ, ମାନେ ତୁଳିବା ପାଇଁ ଯେତିକି ମଜୁରୀ ଖର୍ଚ୍ଚ ହବ, ତାକୁ ମାର୍କେଟକୁ ଆଣିବା କି ହାଟକୁ ନେବା ବିକିବାରେ ବି ସେତିକି ପଇସା ପାଇବନି। ତେଣୁ କିଛି ଲାଷ୍ଟ ସମୟରେ ସେ ଛାଡ଼ି ଦିଅନ୍ତି, ସେ ଗଛରେ ସବୁ ସେମିତି ହେଇକି ଝଡ଼ି ପଡ଼େ ଆଉ ଅକାରଣରେ ସବୁ ନଷ୍ଟ ହୁଏ।
1: ଆଉ ଯଦି ବି ନିଜର ଲୋକଶକ୍ତି ବ୍ୟବହାର କରିକି, ଅର୍ଥାତ୍ ପରିବାର ଲୋକ ସବୁ ମିଶିକି ତୁଳାତୁଳି କରିକି ଆଣିକି ହାଟ ବଜାରରେ ପହଞ୍ଚେଲେ, ଯେତେବେଳେ ବିକ୍ରି ଅତି କମ୍ ଦାମରେ ହେବ, ମନଟା ଖରାପ ଲାଗିବ, ଯାହାଫଳରେ ଆମର ହାଟ ବଜାର ତ ଷଣ୍ଢ ସଂଖ୍ୟା କମ୍ ନାହିଁ, ଷଣ୍ଢମାନଙ୍କୁ ଖୁଆଇ ଦେଇକି ବି ଆମର ଚାଷୀ ଭାଇମାନେ ପଳାନ୍ତି।
0: ତ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମେ ଯଦି ତାକୁ କିଛି ପ୍ରକ୍ରିୟାକରଣ କରିପାରିଲେ, ସେ ଟମାଟୋ ହଉ ବା ଆମର ଯୋଉ ପନିପରିବା ସବୁ ହେଉଛି, ତାକୁ ଆଜିକାଲି ବିଭିନ୍ନ ଉପାୟରେ ସଂରକ୍ଷଣ କରୁଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ କରୁଛନ୍ତି, ବିଭିନ୍ନ ମେଳା ମହୋତ୍ସବରେ ଏକ୍ଜିବିସନ ପ୍ରଦର୍ଶନୀରେ ସବୁ ବିକ୍ରି ବଟା ବି କରୁଛନ୍ତି। ଯେମିତି କଲରାରୁ ଆଚାର ହେଉଛି, ସୁଜନା ଛୁଇଁରୁ ଆଚାର, କଞ୍ଚା ପଣସର ଆଚାର,
1: ଇଞ୍ଚୁଡ଼ ଆଚାର,
0: ହଁ, ଆଉ ସେ ଅଦା ଆଚାର, ରସୁଣ ଆଚାର, ଭେରାଇଟି ଟାଇପ୍ର ଆଚାର, ବୁଝିପାରିଲ ନା?
1: କରିବା ଢଙ୍ଗଟା ବା ବାଗଟା ଥରେ ଜାଣିଗଲେ ଶୁଭେନ୍ଦୁ, ଯାହା କରିବ ତୁମକୁ କରି ଆସିବ, ବୁଝିଲ ନା? ଅର୍ଥାତ୍ ଆମର ଚାଷୀ ଭାଇମାନଙ୍କୁ ହଉ ବା ତାଙ୍କର ଗୃହିଣୀ ମାନଙ୍କର ଯୋଉମାନେ ଅଛନ୍ତି, ସେମାନେ ମଧ୍ୟ ଶିଖିପାରିବେ। ଆଉ ଗୋଟେ କଥା ହେଲା, ତାକୁ ବିକ୍ରି ବଟାରେ ତୁମେ ଯେମିତି କହିଲ ଯେ ପ୍ରଦର୍ଶନୀ ମାନଙ୍କରେ ଯାଇକି ଦେଖେଇକି ବିକ୍ରି କରିବା, ସିଏ ଗୋଟେ କଳା। ତେଣୁ ସବୁ ପ୍ରକାରର ଶିଖିବାର ଅଛି ଆମର ଚାଷୀ ଭାଇମାନେ।
0: ହଁ, ତ ସେଇ ବିଷୟରେ ଆଜି କଥାବାର୍ତ୍ତା ହେବା ଆମର ସାମାଖଣ୍ଡା କୃଷି ବିଜ୍ଞାନ କେନ୍ଦ୍ରର ଯିଏ ଗୃହ ବିଭାଗର ବିଶେଷଜ୍ଞ ଅଛନ୍ତି, ଝୁନିଲତା ଭୂୟାଁ, ସେ ଆମକୁ ଟିକେ ପରାମର୍ଶ ଦଉଛନ୍ତି, ବୁଝାଉଛନ୍ତି କେମିତି ଉପାୟରେ ଆମେ ତାକୁ ସଂରକ୍ଷଣ କରିପାରିବା ବା ଖାଦ୍ୟ ପ୍ରକ୍ରିୟାକରଣ କରିକି ସେଠୁ ମଧ୍ୟ କେମିତି ଆମେ 2 ପଇସା ଅଧିକା ପାଇପାରିବା।
1: ମ୍ୟାଡାମ ନମସ୍କାର।
2: ସାର୍ ନମସ୍କାର।
1: ପ୍ରଥମ ଟିକେ ଆମେ କଥାବାର୍ତ୍ତା ହେବା ଯେ ଆମର ଯୋଉ ମୟୂରଭଞ୍ଜରେ ଭିତ୍ତିଭୂମି ଅଛି, ଆମର ଚାଷୀ ଭାଇମାନେ ଯାହା ସବୁ ଉତ୍ପାଦନ କରୁଛନ୍ତି ବିଶେଷ କରି ପନିପରିବା, ସେଇ ପନିପରିବାକୁ ନେଇକି ସେମାନେ ପ୍ରକ୍ରିୟାକରଣ କରି ତାଙ୍କର ଉଚିତ ମୂଲ୍ୟ ପାଇପାରିବେ କି ନାହିଁ ଏବଂ ତାର ଅର୍ଥନୈତିକ ପକ୍ଷଟା ରହିଛି ସେଇଟାକୁ ସେମାନେ ମେଣ୍ଟେଇ ପାରିବେ କି ନାହିଁ?
2: ସେମାନେ ସାର୍ ଆରାମରେ ସାର୍ କରିପାରିବେ। ପନିପରିବା କଥା ଧରନ୍ତୁ ସାର୍, ତ ସାର୍ ଟମାଟୋ ବହୁତ କରୁଛନ୍ତି।
1: ଆଜ୍ଞା,
2: ଟମାଟୋର ତ ଏବେ ସିଜିନ୍ ଚାଲିଛି, ଟମାଟୋର, ବିଲାତି ବାଇଗଣର, ଟମାଟୋରୁ ମଧ୍ୟ ବିଭିନ୍ନ ପ୍ରକାର ଜିନିଷ କରିପାରିବେ। ଆପଣ ଟମାଟୋ ପ୍ୟୁରି କରିପାରିବେ, ଟମାଟୋ ସସ୍ କରିପାରିବେ, ଟମାଟୋର ଆଚାର ବି କରିପାରିବେ, ଆଚାର ବି ଆପଣ କରିପାରିବେ। ଆଉ ତାପରେ ଆପଣ ରହିଲେ ଖାଲି ଟମାଟୋର ରସଟାକୁ ବି ଆପଣ ନିଜେ ସାଇତିକି ରଖିପାରିବେ, କିଛି ଖାଲି କେମିକାଲ ଯେଉଁଟା ଜିନିଷ ପଡୁଛି।

0: ପ୍ରିଜର୍ଭେଟିଭ୍ ପଡୁଛି,
1: ରଖିଲେ ଖରାପ ହବନି,
0: ଖରାପ ହବନି। ଦୁଇ ପ୍ରକାର ଜିନିଷ ଆମେ ମିଶାଉ, ଯଦି ଆପଣଙ୍କର ସସ୍ କରିବେ କିମ୍ବା ଆଚାର କରିବେ, ଆମେ ଦୁଇଟା ଜିନିଷ କେମିକାଲ ମିଶାଉ, ରାସାୟନିକ ଜିନିଷ। ଗୋଟେ ହଉଛି ଆପଣଙ୍କର ଏସିଡିକ ଏସିଡ, ଏସିଡିକ ଏସିଡ ହଉଛି ଏସିଡିକ ଅମ୍ଳ, ସେଇଟାରେ କଣ ହୁଏ ଆପଣଙ୍କ ଯୋଉ ଉଦ୍ୟୋଗୀମାନେ ମଧ୍ୟ କରୁଛନ୍ତି ଏସିଡିକ ଏସିଡରୁ ଭିନେଗାର ତିଆରି କରୁଛନ୍ତି, ତ କିନ୍ତୁ ଆମେ ଯଦି ଏସିଡିକ ଏସିଡ ନବା କାହିଁକି ଭଲ, କାରଣ ସେଟା କନସେନଟ୍ରେଟ, ସେଥିରୁ ହିଁ ଭିନେଗାର ତିଆରି ହୁଏ, ନାହିଁ ତ ଆପଣଙ୍କର

0: ତିଆରି ହୁଏ ନାହିଁ ତ ଆପଣଙ୍କର ବଜାରରେ ଯେହେତୁ ଆମେ ଏସିଡ଼ିକ୍ ଏସିଡ଼ଟା ଆପଣଙ୍କର କେମିକାଲ ଲ୍ୟାବ୍ରୁ ଆମେ ପାଇବା, ସାଧାରଣତଃ ଆମର ଚାଷୀ ଭାଇମାନେ ପାଇପାରିବେ ନାହିଁ, ସେମାନେ ଭିନେଗାରଟାକୁ ନେଇକି କରିପାରିବେ। ଆଉ ଗୋଟେ କଥା ହଉଛି ତାର କେମିକାଲ ଯୋଉଟା ଦରକାର ସେଟା ହଉଛି ସୋଡିୟମ ବେଞ୍ଜୋଏଟ। ସେ ସୋଡିୟମ ବେଞ୍ଜୋଏଟ ଆପଣ ଗୋଟେ କିଲୋ ଜିନିଷଟା ତିଆରି ହେଇସାରିଲା ପରେ ଦିଟା ଜିନିଷ ମିଶାଯାଏ, ଦିଟା ଯାକ ମିଶାଯିବ। ଆଉ ଯଦି ଆପଣ ସ୍କ୍ୱାସ୍ କରୁଛନ୍ତି ବା ରସଟାକୁ ଆପଣ ଫ୍ରିଜର କରି ସାଇତି କରି ରଖୁଛନ୍ତି, ସେଥିରେ ଆମେ ଜିନିଷ ଯୋଉଟା ମିଶାଯାଏ ସେଟା ହଉଛି ପଟାସିୟମ ମେଟାବାଇ ସଲଫାଇଟ। ଆଉ ଯଦି ଯୋଉ ଫଳର ମାନଙ୍କର ଟିକେ ତା ଦେହରେ ଆପଣଙ୍କର ଆମ୍ବିଳାଂଶ ରହିଲାନି ତ ଆମେ ସେଥିରେ ସାଇଟ୍ରିକ୍ ଏସିଡ୍ ମଧ୍ୟ ମିଶାଉ। ଆଉ କିନ୍ତୁ ତାର ମେନ୍ ଜିନିଷଟା ହଉଛି କେମିକାଲଟା ହଉଛି ଆପଣଙ୍କର ପଟାସିୟମ ମେଟାବାଇ ସଲଫାଇଟ ମିଶାଯାଏ ସ୍କ୍ୱାସ୍ ପାଇଁ।
1: ନା ନା, ଅନେକ ପରିବାରର ଅଛନ୍ତି ଆମର ଭଉଣୀ ମାନେ କି ଭାଉଜ ମାନେ କି ମା ମାନେ, ସେମାନେ ତାଙ୍କର ଇନେରିଟେଡ ପ୍ରୋସେସରେ ମା ଜେଜେମା ଆଇ ପାଖରୁ ଶିଖିଥାନ୍ତି ସେସବୁ କଥା, କିନ୍ତୁ ଆମେ ସର୍ବସାଧାରଣରେ ଅନେକ ପରିବାରର ମା ଭଉଣୀ ମାନେ ବି ଶିଖିନଥାନ୍ତି। ତେଣୁ ଆମେ ତା ଟିକେ ପ୍ରୋସେସଟାକୁ ଟିକେ କଥାବାର୍ତ୍ତା ହେବା କେମିତି ତିଆରି କରିବା। ପ୍ରଥମେ ଆଗେ କଥା ହେବା ଟମାଟୋ ସସ୍ ସମ୍ପର୍କରେ।
0: ଟମାଟୋ ସସ୍ ପାଇଁ ପ୍ରଥମେ ଆମେ କଣ କଣ ଜିନିଷ ଦରକାର? ଟମାଟୋ ସସ୍ ପାଇଁ ଆପଣ ଭଲ ପାଚିଲା ନିରୋଗା ଟମାଟୋ ନେବେ। ଗୋଟେ କିଲୋ ସସ୍ ପାଇଁ ଆପଣଙ୍କର 3 କିଲୋ ଟମାଟୋ ନେବେ। ତାପରେ ହଉଛି ଆପଣଙ୍କ ଜିନିଷ ଦରକାର, ଆପଣଙ୍କର ଚିନି ନେବେ, ଚିନି 100 ଗ୍ରାମ କି 50 ଗ୍ରାମ ଆପଣ ନେବେ ଚିନି। ତାପରେ ହଉଛି ଆପଣଙ୍କ ଯୋଉ ମସଲା ଯୋଉ ଦରକାର, ଅଦା ପିଆଜ ରସୁଣ ପେଷ୍ଟକୁ ନେବେ ଆପଣ 100 ଗ୍ରାମ ପାଖାପାଖି ନେବେ। ଗରମ ମସଲା ଭିତରେ ଯୋଉଟା ରହିଲା ସେଟା ବଜାର ତ ପ୍ୟାକେଟ ମିଳୁଛି, କିନ୍ତୁ ଆମେ ଯଦି ନିଜେ ସେଟାକୁ ଭଜା କରିକି ଦବା ସବୁଥିରୁ 5 ଗ୍ରାମ ଲେଖା ମିଶେଇକି ଭାଜିକି ଆମେ ତାକୁ ଗ୍ରାଇଣ୍ଡ କରି ଦବା ସେଟା ଟେଷ୍ଟ ଆହୁରି ବହୁତ ଭଲ
1: ରହିବ।
0: ଆଉ ଆପଣଙ୍କର ଲୁଣ ତ ଆବଶ୍ୟକ ଅନୁସାରେ ମିଶାଯାଏ। ଆଉ କେମିକାଲ ଯୋଉଟା ରହିଲା ଭିନେଗାର, ଆପଣଙ୍କର 3 କିଲୋ ଟମାଟୋ ପାଇଁ 120 ml ନେବେ ଭିନେଗାର ନେବେ, ସେଟା ଯେହେତୁ ପାଣି ଆକାର ଆସେ ସେଥିପାଇଁ ml ତାର ମାପ। ଆଉ ଗୋଟେ କଥା ହଉଛି ସୋଡିୟମ ବେଞ୍ଜୋଏଟ, ସେଟା ପାଉଡର ଭଳିଆ ଆସେ, ଧଳା ପାଉଡର ଭଳିଆ ଆସେ, ସେ ଯୋଉ ପକେଟରେ ଆପଣଙ୍କର ବଜାରରେ ବି ଆରାମରେ ମିଳିଯିବ, ବାରିପଦାରେ ମିଳୁଛି। ଆଉ ସେ ସୋଡିୟମ ବେଞ୍ଜୋଏଟ ଆପଣ ନେବେ 1 ଗ୍ରାମ ନେବେ, ଗୋଟେ କିଲୋ ତିଆରି ଜିନିଷ ପାଇଁ 1 ଗ୍ରାମ ନେବେ। ଏଇସବୁ ଜିନିଷ ଦରକାର। ଜିନିଷ ପର ହଉଛି ଆପଣଙ୍କର
1: ଭାଜିକି ପକାଉଛନ୍ତି ସେଗୁଡାକ ତ କିଛି ଦରକାର ନାହିଁ,
0: ନା ନା ସେଟା ସିଧାସଳଖ ମିଶାଯିବ। ତାପରେ ହଉଛି ପ୍ରଥମେ ଆପଣ ଯୋଉ ଜିନିଷରେ ରଖିବେ, ଯୋଉ ଜିନିଷରେ ଆପଣଙ୍କର ସସ୍ କି ସ୍କ୍ୱାସ୍ କି ଯାହା ବି ଯୋଉ ଜିନିଷ ଆପଣଙ୍କର ରଖିବେ ସବୁବେଳେ ମନେ ରଖିବେ ସେଟା ଭଲ ଭାବରେ ଷ୍ଟେରିଲାଇଜ୍ ହେଇଥିବା ଦରକାର, ସେଥିରେ ଟୋପାଏ ପାଣି ରହିନଥିବା ଦରକାର, ଭଲ ଭାବରେ ଆପଣ ସୂର୍ଯ୍ୟ କିରଣ ହଉ କିମ୍ବା ତାକୁ ଭଲ ଭାବରେ ଶୁଷ୍କ ହେଇଥିବା ଦରକାର, ଶୁଖି ସାରିଲା ପରେ ସେ ଜିନିଷଟାକୁ ଆଣିବେ। ତାପରେ ହଉଛି ଟମାଟୋ ସସ୍ କଥା କହୁଥିଲି, ଟମାଟୋ ସସ୍କୁ ଆପଣ ପ୍ରଥମେ ଟମାଟୋକୁ କାଟିଦେବେ, ଚାରିଫାଳ କରି କାଟିଦେବେ। କାଟି ସାରିଲା ପରେ ସେ ଟମାଟୋକୁ ଆପଣ ନେଇ ପ୍ରେସର କୁକରରେ ରଖିବେ, କିମ୍ବା ଯଦି କାହାର ପ୍ରେସର କୁକର ନ ରହୁଛି ବି ଆପଣ ଡେକ୍ଚିରେ ବି ନେଇକି ରଖିପାରିବେ। ଡେକ୍ଚିରେ ରଖିପାରି ସେଥିରେ ସେ ଯୋଉ ମସଲା ପେଷ୍ଟ ରହିଲା ଅଦା ପିଆଜ ରସୁଣ ସେଟାକୁ ମିଶେଇ ଦେଇକି ଟୋଟାଲି ଆଉ ପାଣି କିଛି ଦେବେନି, ତାକୁ ନେଇକି ଆପଣ ଭଲ ଭାବରେ ତାକୁ ସିଝା ବସେଇବେ। ପ୍ରେସର କୁକରରେ ଯଦି ବସାଉଛନ୍ତି 3-4 ହୁଇସିଲ୍ ଆସିଯିବ ତାହେଲେ ହେଇଯାଇଛି, ନାହିଁ ତ ଯଦି ଡେକ୍ଚିରେ ବସାଉଛନ୍ତି ଦେଖିବେ ସବୁଗୁଡା ଭଲ ଭାବରେ ମିଶିଯିବା ଦରକାର। ତାପରେ ଥଣ୍ଡା ହେଇସାରିଲା ପରେ ତାକୁ ଆପଣ ଗ୍ରାଇଣ୍ଡିଙ୍ଗ କରିକି ରସ ବାହାର କରିପାରିବେ, କାରଣ ଗାଁ ଗହଳି ସବୁ ଜାଗାରେ ଆମର ଗ୍ରାଇଣ୍ଡର ରହୁନି। ତ ଆମେ ସେଠି କଣ କରିବା, ଯୋଉ ମଶାରୀ କପଡ଼ା ରହିଲା କିମ୍ବା ଯୋଉ ଛଣା ଯାଏ ସେ ଛଣା ଦେବା ଜିନିଷରେ ଆପଣ ନେଇକି ଥଣ୍ଡା ହେଇଗଲା ପରେ ସେଟାକୁ ଚକଟିକି ସେ ରସଟାକୁ ବାହାର କରିବା। ରସ ଆପଣଙ୍କର ବାହାର କରିସାରିଲା ପରେ ଆମେ ଗୋଟେ କଢେଇ ହଉ କିମ୍ବା ଆମେ ଯଦି ଇଣ୍ଡକ୍ସନ ହିଟର ନେଉଛେ ଗୋଟେ ଷ୍ଟିଲ ପାତ୍ର ହଉ, ଆଉ ସବୁବେଳେ ମନେ ରଖିବେ ଆମେ ଷ୍ଟିଲର ଜିନିଷ ବ୍ୟବହାର କରିବା ବହୁତ ଭଲ, କାରଣ ଏଇ ଯୋଉ ଟମାଟୋ ହଉଛି ତାର ରାସାୟନିକ କେମିକାଲ ରିଆକ୍ସନ ଘଟେ ନାହିଁ।
1: କଣ
0: କରିବା, ଷ୍ଟିଲରେ ନେଇକି ଆମେ ତାକୁ ବସେଇବା, ବସେଇକି ଆପଣ ତାକୁ ପାଣି ମାରିବା, ପାଣି ମାରିବା ସେତିକିବେଳେ ଆମେ କଣ କରିବା, ଚିନିଟାକୁ ଆମେ 2 ଭାଗ କରିକି ଦବା, ମଝିରେ କିଛି ଭାଗ ଦବା ଆଉ ଲାଷ୍ଟ ଆଡ଼କୁ ଆମେ କିଛି ଭାଗ ଦବା, 2 ଭାଗ ଦବା
1: ଭିନେଗାର,
0: ଦି ଭାଗ ଦବା ଭିନେଗାର ମଧ୍ୟ ସେହିପରି ତାକୁ 2 ଭାଗ କରିଦବା, ପ୍ରଥମେ 60 ml ପକେଇବା ଆଉ ତାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ 60 ml ପକେଇ ସେମିତି ଗ୍ୟାସରେ ବସିଥିବ କି ଆପଣଙ୍କର ଚୁଲିରେ ବସିଥିବ ଫୁଟୁଥିବ, ଆଉ ଫୁଟିଲା ବେଳେ ଟିକେ ସତର୍କ ଅବଲମ୍ବନ କରିବେ, ସେତେବେଳେ ଫୁଟିକି ମୁହଁ ଆଡ଼ିକି ପଡ଼ିଯିବାର ସମ୍ଭାବନା ଅଛି, ଆପଣ ଟିକେ ଦୂରେଇକି ରହିବେ, ଦୂରେଇକି ରହିଲା ପରେ ସେତେବେଳେ ଟିକେ କମେଇ ଦେବେ, ନହେଲେ ଜାଳିନୀ ଟିକେ କମେଇ ଦେବେ। ତାପରେ ସେ ଭଲ ଭାବରେ ବହଳିଆ ହେଇଗଲା ପରେ ପୁଣି ଜାଣିବେ ବି କେମିତି, ସେଥିପାଇଁ ଆମର ପ୍ଲେଟ୍ ଟେଷ୍ଟ ଗୋଟେ କରାଯାଏ, ଆମେ ସେ ଯୋଉ ପ୍ରସ୍ତୁତ ଜିନିଷଟାକୁ ଆମେ ଆଣିକି ସେ ପ୍ଲେଟ୍ ଉପରେ ପକାଉ, ପକେଇ ସାରିବା ପରେ
1: ଚାମଚରେ
0: ଆମେ ଚଟୁରେ ଯେତେ ଆପଣ ଦରକାର କରିବେ ଯେ ଆପଣ ହାତ ମାରିବେନି ସେ ଜିନିଷ ଗୁଡାକରେ, ତାପରେ ଆପଣ ପ୍ଲେଟ୍ରେ ପକେଇବେ, ଯଦି ସେଟା ବହଳିଆ ହେଇ ଖସି ଯାଉଛି ତ ଠିକ୍ ଅଛି, ଆଉ ଯଦି ସେଥିରୁ ପାଣି କିଛି ବାହାରୁଛି ତାକୁ ପୁଣି ଆଉ ଥରେ ଭଲ ବସେଇବା, ହେଇନାହିଁ ତ ଆମେ ଭିନେଗାର ଦେଇକି ପୁଣି ବସେଇଲେ ଆଉ ଅବଶିଷ୍ଟ ଭିନେଗାର ବି ପକେଇଦେଲେ, ପକେଇ ସାରି ସେଟା ଯେତେବେଳେ ଥଣ୍ଡା ହେଇଯିବ ଲାଷ୍ଟକୁ ଆପଣ ପକେଇବେ ଆପଣଙ୍କ ଯୋଉ ରହିଲା କହିଲି ଗରମ ମସଲା ଭଜା ଗରମ ମସଲା ଗୁଣ୍ଡ ସେଟାକୁ ନେଇ ପକେଇବେ, ଆଉ ମଧ୍ୟ ଲୁଣ କିଛି ମାତ୍ରାରେ ଟିକେ ପକେଇବେ ଆବଶ୍ୟକ ଅନୁସାରେ ଆପଣଙ୍କର ଟେଷ୍ଟ ଅନୁସାରେ, ସେଟା ତ କିଛି ମାପକାଠି
1: କହିପାରିବେନି,
0: ସବସିକୁଏଣ୍ଟଲି ସେଟା ପକେଇ ହେବ। ତାପରେ ହଉଛି ଆପଣଙ୍କର ଯୋଉ ଥଣ୍ଡା ହେଇସାରିଲା ପରେ ସୋଡିୟମ ବେଞ୍ଜୋଏଟ ଯୋଉ କେମିକାଲ ଆପଣ 1 ଗ୍ରାମ ସେଟା ଆପଣ କିଛି ଛୋଟ ପାତ୍ରରେ କିଛି ଆଣିବେ, ଆଣିକି ସେଥିରେ ମିଶେଇବେ, ମିଶେଇ ସାରିଲା ପରେ ସେଇ ଜିନିଷଟାକୁ ନେଇକି ସେ ପାତ୍ରରେ ମିଶେଇବେ।

0: ତାପରେ ଯେତେବେଳେ ଭଲ ଭାବରେ ଥଣ୍ଡା ହେଇଯିବ ସେତେବେଳେ ଆପଣ ଯୋଉ ବୋତଲ ଶୁଖିଲା ବୋତଲ ନେଇଥିବେ ଆଉ ସରୁ ମୁହଁ ବାଲା ବୋତଲ ନେଇଥିବେ ସେଥିରେ ଆପଣ ନେଇକି ଭର୍ତ୍ତି କରିବେ। ଆଉ ତାକୁ ଯଦି ଆମେ ଅଧିକା ଦିନ ପର୍ଯ୍ୟନ୍ତ ସାଇତି ରଖିବା ସେଥିରେ ଆମେ କଣ କରିବା, ଯୋଉ ବୋତଲ ରଖିସାରିଲେ ତାପରେ ଆମେ ସେଥିରେ ଯୋଉ ୱାକ୍ସ ଆପଣ ଯୋଉ ମହମଟାକୁ ତରଳା ମହମଟାକୁ ଦେଇଦେବା, ତା ଉପରେ ଆପଣ ଠିପିଟାକୁ ଏୟାର ଟାଇଟ୍ କରି ବନ୍ଦ କରିଦେବେ। ତ ଆପଣ ସେଇ ଉପାୟ କଲେ ଆପଣ ବର୍ଷେ ଯାଏ ମଧ୍ୟ କିଛି ଅସୁବିଧା ହେବନି ସେଇ ଉପାୟ ଆପଣ ଯଦି କରିବେ। ତାପରେ ହଉଛି ଆପଣ ଯୋଉ ଟମାଟୋ ସସ୍ଟା ଆମେ କରୁଛେ, ଟମାଟୋ ସସ୍ଟା ଆପଣଙ୍କର କାଚ ପାତ୍ର ନେବେ। କାଚ ପାତ୍ର ଆମେ କାହିଁକି ନେଉଛେ, ଯେତେବେଳେ ବି ଆପଣ ଫଳ ପନିପରିବା ଏଇସବୁ ଜିନିଷ ତିଆରି କରୁଛନ୍ତି ଆମେ କାଚ ଜିନିଷ ନେବା। କାଚ ନେଲେ ସେଥିରେ ଆପଣଙ୍କ କେମିକାଲ ଯୋଉଟା ଆପଣଙ୍କର ରାସାୟନିକ ଯୋଉ ରିଆକ୍ସନ ଘଟେ ବିଘଟନ ପ୍ରକ୍ରିୟାକରଣ ସେତେବେଳେ ଘଟିବ ନାହିଁ, ଆଉ ସ୍ୱଚ୍ଛ ସେଥିରେ ମଧ୍ୟ କିଛି ଆପଣଙ୍କର ଇନଫେକ୍ସନ ମଧ୍ୟ ହବା ନାହିଁ, ଆମେ ସେଇ ପାତ୍ରରେ ରଖିବା। ହଁ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହୁଛି ଯେ ଆପଣ ଯୋଉ କେମିକାଲଟା ମିଶଉଛନ୍ତି ସୋଡିୟମ ବେଞ୍ଜୋଏଟ୍, ତାପରେ ସାଙ୍ଗେ ସାଙ୍ଗେ ତା ପୂର୍ବରୁ ଯାହା ଟେଷ୍ଟ କରିଥିବେ ତାପରେ ଆପଣ ଟେଷ୍ଟ କରିବେନି, ତାକୁ ଆପଣ ସାତ ଦିନ ପର୍ଯ୍ୟନ୍ତ ଛାଡ଼ିଦେବେ। ସାତ ଦିନ ପରେ ଆପଣ ତାକୁ ତାପରେ
1: ଚାଖିବା ଯୋଗ୍ୟ ହେଇପାରିବ।
0: ଆଉ ସାତ ଦିନ ଭିତରେ ହେଲେ କେମିକାଲ ଜଷ୍ଟ ମିଶିଥାଏ ତ ସେଟା ଆପଣ ଦେହ ପାଇଁ କ୍ଷତିକାରକ
1: ହେଇପାରେ।
0: ଆଉ ଯୋଉ ଗୋଟେ କଥା ହଉଛି ଆପଣଙ୍କୁ ଆଚାର କଥା କହୁଛି, ଗୋଟେ କହୁଛି ମୁଁ ଆପଣଙ୍କୁ କଞ୍ଚା କଦଳୀ ଆଚାର। କଞ୍ଚା କଦଳୀର ଆଚାର ପ୍ରାୟ ମୁଁ ଯାହା ଜାଣିବାରେ କେହି ଏତେ ଜାଣିନଥିବେ, ପ୍ରାୟ ହେଇନି, କିନ୍ତୁ କଞ୍ଚା କଦଳୀରୁ ଆପଣ ଆଚାର କରିବେ। କଞ୍ଚା କଦଳୀ ପାଇଁ ମୁଁ ତାର କହୁଛି କଣ କେମିତି କଣ ପ୍ରୋସିଜର କରିବେ। କଞ୍ଚା କଦଳୀ ନେବେ, ତାକୁ କାଟିକି ପିସ୍ ପିସ୍ କରିବେ, ପିସ୍ ପିସ୍ କରିସାରିଲା ପରେ ତାକୁ ଟିକେ ଜଷ୍ଟ ଗରମ ପାଣିରେ ପକେଇକି ତାକୁ କାଟିଦେବେ, ଟିକେ ହଳଦୀ ଲୁଣ ଦେଇକି ମିଶେଇବେ। ତାପରେ ତାକୁ କଣ କରିବେ, ତେଲରେ ଭଲ ଭାବରେ ତାକୁ ଟିକେ ଭାଜିଦେବେ, ଭାଜି ଦେଇସାରିଲା ପରେ ତାକୁ ସାଇଡ୍ରେ ରଖିବେ। ତାପରେ ଆପଣ ଯୋଉ ଜିନିଷ ଦରକାର ଆଚାର ପାଇଁ ତେଲ ଟିକେ ନେବେ, ଏଇଟା କଣ ରେଡି ଟୁ ଇଟ୍, ମାନେ ସାଙ୍ଗେ ସାଙ୍ଗେ ଆମେ ତିଆରି କଲେ ସାଙ୍ଗେ ସାଙ୍ଗେ ବି ଖାଇପାରିବେ। ତ ଆପଣ ତାକୁ ଗରମ କରିକି ଭଲ ଭାବରେ ସେଥିରୁ ପାଣି ମରିଯିବା ଦରକାର, ପାଣି ମରିସାରିଲା ପରେ ଆମେ କାଢିକି ରଖିଦେବା କଞ୍ଚା କଦଳୀକି। ତାପରେ ତେଲ ନେବା ଆମେ, ସୋରିଷ ତେଲ ନେବା। ତା ପାଇଁ ଆଉ ଆପଣଙ୍କୁ ଯୋଉ ଜିନିଷ ଦରକାର, ଗାଜର ନେବେ, ଗାଜର ନେବେ, ଗାଜରଟାକୁ ଆପଣ କାଟି ଦେଇକି ତାକୁ ଆପଣ ଭିନେଗାରରେ ଭିଜେଇ ଦେଇକି ତାକୁ ସଫା ଶୁଖିଲା ଜାଗାରେ ଥୋଇଦେବେ, କାରଣ ଆମେ ପାଣିରେ ଯଦି ଭିଜେଇବା ତାର ପାଣି ଅନୁସାରେ ହେଇଯିବ, ଭିନେଗାର ଭିଜେଇକି ରଖିବା। ତାପରେ ହଉଛି ଆପଣଙ୍କର ମସଲା ପାଇଁ ଆପଣଙ୍କର ଦରକାର ଅଦାର ଟିକେ ପେଷ୍ଟ ଦରକାର, ରସୁଣ ପେଷ୍ଟ ଦରକାର, ଆଉ ଆପଣ ରସୁଣ, ରସୁଣ ଦରକାର, ଆଜିକାଲି ଦେହ ପାଇଁ ବହୁତ ଭଲ ରହୁଛି, ରସୁଣ ଗୋଟା ରସୁଣ ଆମେ ପକେଇବା। ଆଉ ଆପଣ ନେବେ ଭୁଷୁଙ୍ଗା ପତ୍ର ନେବେ, ଏମିତି ଅଲଗା ସବୁ ଜିନିଷ ଅଛି ଆପଣ କହୁଛି ପ୍ରୋସିଜରଟା। ଆପଣ ତେଲ ନେଲେ, ତେଲ ନେଇ ତା ଦେହରେ ଟିକେ ସୋରିଷ ପକେଇଦେବେ, ତାପରେ ଆପଣ ଭୁଷୁଙ୍ଗା ପତ୍ର ରଖିଥିବେ ପକେଇଦେବେ, ପକେଇ ସାରିଲା ପରେ ସେଥିରେ ରଖିଥିବେ ଆପଣ ଯୋଉ ହେଙ୍ଗୁ, ହେଙ୍ଗୁ ଟିକେ ପକେଇଦେବେ, ହେଙ୍ଗୁର ବାସ୍ନା ଟିକେ ଭଲ ଅଛି, ତାର ମଧ୍ୟ ଔଷଧ ଗୁଣ ମଧ୍ୟ ରହିଛି, ପ୍ରିଜର୍ଭେଟିଭ୍ ମଧ୍ୟ କାମ କରେ, ହେଙ୍ଗୁ ରହିଥିବେ ସେଟାକୁ ପକେଇଦେବେ। ପକେଇ ସାରିଲା ପରେ ସେଥିରେ ଅଦା ଆଉ ରସୁଣର ପେଷ୍ଟ ନେଇଥିବେ ତାକୁ ପକେଇଦେବେ, ପକେଇଦେଇକି ରସୁଣ ମଧ୍ୟ ଗୋଟା ରସୁଣ ପକେଇଦେବେ, ଯୋଉ ଗାଜରଟା ମଧ୍ୟ ରହିଥିବ ଏଗୁଡ଼ା ସବୁ ମିଶେଇଦେବେ ଆପଣ। ତାପରେ ଯୋଉ କଦଳୀ ନେଇଥିବେ ତାକୁ ମଧ୍ୟ ମିଶେଇଦେବେ, ମିଶେଇ ଦେଇକି ଆପଣ ତାକୁ କିଛି ସମୟ ସେଟା ଆଉ ଟିକେ ସେ ଯୋଉ ମସଲାଟା ରହିଲେ ଟିକେ ଭଜା ଭଲ ଭାବରେ ଟିକେ ମିଶିଦେବା ଦରକାର, ଭଜା ହେବା ଦରକାର। ଜିରା ପାଉଡର ନେଇଥିବେ, ଜିରା ପାଉଡର, ଜିରା ଗୁଣ୍ଡ, ଆଉ ତାପରେ ହେଉଛି ଆପଣଙ୍କର ଶୁଖିଲା ଲଙ୍କା ତାର ଗୁଣ୍ଡ ଟିକେ 10-25 ଗ୍ରାମ, ଯାହା ଆପଣଙ୍କର ଯଦି ରାଗ ଦରକାର ପକେଇବେ ନହେଲେ ନାହିଁ, ନେଇକି ତାକୁ ଭଲ ଭାବେ ସେମିତି ମିଶେଇ ସେ ସେମିତି ରହିଥିବ। ଆଧିରେ ଟିକେ କ'ଣ ହେଉଛି, ସବୁବେଳେ ମନେ ରଖିବେ ଯେତେବେଳେ ଆଚାର ନେବେ ଆପଣ ତେଲ ଭିତରେ ଯଦି ଜିନିଷଟା ଆପଣ ବୁଡ଼ିକି ରହୁଥିବ, ଯେକୌଣସି ଜିନିଷଟା ଟିକେ ତା ଦେହରେ ମିଶିକି ବୁଡ଼ିକି ରହୁଥିବ, ଆପଣ ସେ ଜିନିଷଟା ଆପଣ ବର୍ଷ ବର୍ଷ ଧରିକି କିଛି ଖରାପ ହେବ। ହଁ, ତା ପାଇଁ ଆଉ ମଧ୍ୟ କେମିକାଲଟା ଆମେ ବ୍ୟବହାର କରିବା, ଭିନେଗାର ମଧ୍ୟ ଏଥିରେ ପକା ହେଉଛି, ଆଉ ସୋଡିୟମ ବେଞ୍ଜୋଏଟ୍ ମଧ୍ୟ ମିଶାଯିବ, ସେଇ 1 ଗ୍ରାମ ଆପଣଙ୍କର 1 କେଜି ପାଇଁ ପକେଇବେ, ଆଉ ସେଟାକୁ ମିଶେଇକି ଆପଣ କିଛି ଦିନ ତାକୁ ଛାଡ଼ିଦେବେ, 5-7 ଦିନ ପରେ ତାକୁ ଆପଣ ଖାଇବା ପାଇଁ ରଖିପାରିବେ।
1: ଯାହା ହଉ, ଚାଷବାସ କାର୍ଯ୍ୟକ୍ରମରେ ଶୁଣୁଥିବା ସମସ୍ତ ମା ଭଉଣୀ ଭାଉଜ ସମସ୍ତଙ୍କ ପାଇଁ ଆପଣ ବହୁତ ପ୍ରାଞ୍ଜଳ ଭାବରେ ଏଇ ଯୋଉ ପନିପରିବାର ବିଭିନ୍ନ ପ୍ରକ୍ରିୟାକରଣ ବା ଭାଲ୍ୟୁ ଆଡିସନ କଥା ଆପଣ ଆଲୋଚନା କଲେ। ଅତି ସାଧାରଣ ଭାବରେ ଆମେ କରିପାରିବା ନିଜ ନିଜର ସମୟ ଦେଖିକି। ଏସବୁ ବିସ୍ତୃତ ଆଲୋଚନା ପାଇଁ ଆପଣଙ୍କୁ ଆମର ଆକାଶବାଣୀର ଚାଷବାସ କାର୍ଯ୍ୟକ୍ରମ ତରଫରୁ ଏବଂ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମ୍ୟାଡାମ ନମସ୍କାର।
0: ସାର୍ ଧନ୍ୟବାଦ ସାର୍, ଆଜି ଏଠି ଆପଣ ଏଇ ମଞ୍ଚକୁ ମତେ ଏଠି କିଛି କହିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।
2: ହଉ, ଆଲୋଚନା ବହୁତ କଥା ହେଲା, ଏଥର ଆସ ଗୋଟେ ସମ୍ବଲପୁରୀ ଗୀତ ଶୁଣିବା ଆଉ।
1: ଠିକ୍ ଠିକ୍ ଠିକ୍।

ଯାହା ହଉ, ଆଜି ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଆମେ ଭୋଜନ ଶୁଣେଇଲେ, ଆଉ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ ଏବଂ ଚାଷୀ ଭାଇମାନଙ୍କର ଘରେ ଥିବା ଭଉଣୀ, ମା, ଭାଉଜ, ମାଉସୀ ସମସ୍ତଙ୍କୁ ଶୁଣେଇଲେ, ୟାପରେ ଆମେ ଆଉ ଯାହା ସବୁ ଆମର ବାଡ଼ି ଘରରେ ଅମଳ ହଉଛି, ଅଭାବ ବିକ୍ରି ହଉଛି ହାଟ ବଜାରରେ, କମ୍ ପଇସାରେ ନ ଦେଇକି ଆମେ ତାର ଦର ବଢେଇକି ଅର୍ଥାତ୍ କିଛି ସେବା ସେଠି ମିଶେଇବା, କିଛି ଜିନିଷ ମିଶେଇବା, ଆଉ ତାକୁ ସଂରକ୍ଷଣ କରିବା ତୁମେ କହିବା ଉପାୟରେ, ଆଉ ଉପାୟ କରିକି ସେଟାକୁ ନିଜର ଚାହିଦାକୁ ମେଣ୍ଟେଇବା, ତା ସହିତ ହାଟ ବଜାରରେ ବି ଆମେ ବିକ୍ରି କଲେ ଦୁଇ ପଇସା ଅଧିକ ରୋଜଗାର କରିବା। ଆମ ମନ ଭିତରେ ଯୋଉ ଗ୍ଲାନି ଆସୁଛି ଯେ ନା ଚାଷ କରିକି ଆମର ତ ଠିକ ସମୟରେ ବିକ୍ରି ହଉନି, ସେଇ ଗ୍ଲାନିରୁ ତ କମ୍ ସେ କମ୍ ଆମେ ଦୂରରେ ରହିପାରିବା ନା। ହଁ, ଚାଷବାସ

0: କାର୍ଯ୍ୟକ୍ରମ ସବୁଦିନ ଚାଲିଛି। ଆମର ଭାଇମାନଙ୍କୁ କହିବା କଥା, ଆମର ଶ୍ରୋତାବନ୍ଧୁମାନଙ୍କୁ କହିବା କଥା ଯେ ଆମର କାର୍ଯ୍ୟକ୍ରମରେ ଆପଣ ଯଦି କୌଣସି ଦିଗ ପ୍ରତି ଆଉ ଭାବୁଛନ୍ତି ଯେ ଆମେ ପହଞ୍ଚି ପାରୁନୁ ବା ଆମେ ସେ କଥା ଆଲୋଚନା କରୁନୁ ଉତ୍ଥାପନ କରୁନୁ, ତାହେଲେ ଆମକୁ ଦ୍ୱିଧାଡ଼ିରେ ଲେଖନ୍ତୁ। ଆଉ ଆମେ ଯେଉଁ କାର୍ଯ୍ୟକ୍ରମ କରୁଛୁ ତା ଉପରେ ବି ମତାମତ ଦେଇକି ଆପଣ ଧାଡ଼ିଏ ଦ୍ୱିଧାଡ଼ି ଆମ ପାଖକୁ ଲେଖିପାରିବେ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ। ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ଶୁଭେନ୍ଦୁ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ନାଗଭୂଷଣ ମାଝି। ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ, ଏକ ବିଶେଷ ସୂଚନା। ବାରିପଦା କଳାକାର ପରିବାର ଦ୍ୱାରା ଆୟୋଜିତ ନାଟ୍ୟ ମହୋତ୍ସବ 2026 ଆଗାମୀ ଜୁନ୍ ମାସ 1 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ ବାରିପଦା ସହିସ୍ମୃତି ଭବନଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଦିନମାନଙ୍କରେ ସନ୍ଧ୍ୟା 7ଟାରୁ ନାଟ୍ୟ ମହୋତ୍ସବର ଆନନ୍ଦ ନେବାକୁ ଅନୁରୋଧ କରାଯାଉଛି। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟି ନେଇଛୁ ପାଗଳ ପ୍ରେମୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ବାପୀ।

ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପରବର୍ତ୍ତୀ କଥାଚିତ୍ରଟି ନେଇଛୁ ଫୁଲଚନ୍ଦନ। ସମବେତ କଣ୍ଠରେ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମ ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ଦେବାଶିଷ ମହାପାତ୍ର ଏବଂ ତୃପ୍ତି ଦାସ ଚଳଚ୍ଚିତ୍ର ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର।

0: ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜିର ଚଳଚ୍ଚିତ୍ରଗୁଡ଼ିକ ଥିଲା ପାଗଳ ପ୍ରେମୀ, ପାଗଳ କରିଛି ପାଉଁଜି ତୋର, କେବେ ତମେ ନାହ କେବେ ମୁଁ ନାହିଁ, ଫୁଲ ଚନ୍ଦନ ଏବଂ ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର। ଆକାଶବାଣୀ ବାରିପଦା, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।
1: ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ହୋ ଏତେ ସୁବିଧା?
1: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।
0: ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା ରଜନୀ ସତପଥୀ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:40। ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗୀତ ଅତୀତ। ଆଜି ଏଥିରେ ଶୁଣିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତଟି ନେଇଛୁ ମେରି ଜୀବନ ସାଥୀ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ କିଶୋର କୁମାର।

0: आप सुन रहे हैं विविध भारती।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀର ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଲୋକଗୀତ କାର୍ଯ୍ୟକ୍ରମ ପାଲା। ପରିବେଷଣ କରିଛନ୍ତି ଶିଳ୍ପୀ ବସନ୍ତ କୁମାର ରଥ ଏବଂ ତାଙ୍କର ସାଥୀ କଳାକାରମାନେ।

ଏଇ ମାୟାରେ ଅକ୍ଷଚାଳନ କରି କେତେକ ହଂସପକ୍ଷୀ ସୃଷ୍ଟି କଲେ। ନଳ ରାଜା କ୍ଷୁଧାରେ କୌଣସି ଫଳ ନ ପାଇ କଳିର ମାୟାରେ ବୁଲୁଛନ୍ତି। ଆଖି ପଡିଲା ହଂସଙ୍କ ଉପରେ, ତେଣୁ କ୍ଷୁଧାଲବ୍ଧ ପୂରଣ କରିବା ଉଦ୍ଦେଶ୍ୟରେ ହଂସକୁ ଧରିବା ପାଇଁ ରାଜା ଆଗେଇ ଗଲେ। ମନେ ମନେ ଚିନ୍ତା କଲେ, ଏ ହଂସକୁ ଧରିବି କେମିତି,

ନଳ ରାଜା କହିଲେ ଦମୟନ୍ତୀ ତମେ ବାପ ଘରକୁ ଚାଲିଯା, ପୁଅ ଝିଅଙ୍କୁ ତ ଛାଡି ଦେଇଛି, ତମେ ଯାହା କାହିଁକି ଦୁଃଖ କଷ୍ଟ ଜଙ୍ଗଲ ଭିତରେ ରହିବ। ଦମୟନ୍ତୀ କହିଲେ ସ୍ୱାମୀ ତମେ ମୋର ଇହ କାଳ ପର କାଳର ଦେବତା, ମତେ ଏ କଥା କହି ମୋ ଅନ୍ତରକୁ କଷ୍ଟ ଦଉଛ କାହିଁକି? ତୁମେ ଯୁଆଡେ ମୁଁ ତୁମ ସାଙ୍ଗେ ସାଙ୍ଗେ ଥିବି। ଯେତେ ପ୍ରକାର ବୁଝେଇଲେ ଦମୟନ୍ତୀ ଗଲେ ନାହିଁ। ତେଣୁ ନଳରାଜା ବିଚାର କରୁଛନ୍ତି, ବୃକ୍ଷ ମୂଳରେ ଆଶ୍ରୟ ନେଇଥିବା ସମୟରେ ଭାବୁଛନ୍ତି ନଳରାଜା ଯଦି କୌଣସି ଅସ୍ତ୍ରଟିଏ ମିଳନ୍ତା ତାହେଲେ ଦମୟନ୍ତୀଙ୍କର ଏଇ ପରିଧାନ ଲୁଗାକୁ ଛେଦନ କରିଦେ, ମୋ ବାଟରେ ମୁଁ ଚାଲି ଯାଆନ୍ତି। ଅବଶ୍ୟ ଦମୟନ୍ତୀ ଜଙ୍ଗଲ ଭିତରୁ ନିଶ୍ଚୟ ବାପ ଘରକୁ ଯାଇପାରିବେ। ଏଭଳି ମନ ମଧ୍ୟରେ ସିଦ୍ଧାନ୍ତ କରୁଥିବା ଅବସ୍ଥାରେ କଳି ରାଜା ମା

ନଳରାଜା ତ ନାହାନ୍ତି, ଆଉ ବା ଡାକ ଶୁଣିବ କିଏ? ରାତି ପାଇ ଆସିଛି, ଦମନ୍ତି ଚିନ୍ତା କଲେ ତେବେ ଯେକୌଣସି ବାଟ ଦେଖି ମୁଁ ଚାଲିଯିବି। ଖଣ୍ଡେ ଦୂର ଯିବା ପରେ ଗୋଟିଏ ଅଜଗର ସାପ କବଳରେ ପଡିଲେ। ଅଜଗର ସାପ ଦମୟନ୍ତୀଙ୍କର ପାଦକୁ ଛନ୍ଦି ଦେଇଛନ୍ତି। ଫଳରେ ଦମୟନ୍ତୀ ଚିତ୍କାର କରି ଡାକିଲେ, ମୋତେ ରକ୍ଷା କର, ଶବର ରାଜା ସେଇ ଜଙ୍ଗଲ ଭିତରେ ବୁଲୁଥିଲେ। କର୍ଣ୍ଣପାତ କଲେ ଶବ୍ଦକୁ, ନୁହଇ କାକଳି କୋକି।

ସ୍ୱରକୁ ଶୁଣି ଶବ ରାଜା ଆଗେଇ ଗଲେ। ଦେଖିଲେ ଗୋଟିଏ ଅପରୂପା ସୁନ୍ଦରୀ ନାରୀ ପାଦକୁ ଅଜଗର ଛନ୍ଦି ଦେଇଛି। ସ୍ୱର ନିକ୍ଷେପ କରି ଅଜଗରକୁ ବେନିଖଣ୍ଡ କଲେ। ମନେ ମନେ ଚିନ୍ତା କଲେ, ଆହା କେଡ଼େ ସୁନ୍ଦରୀ ନାୟିକା, ଏ ସୁନ୍ଦରୀ ନାୟିକାକୁ ନେଇ ମୋ ରାଜବାଟରେ ରଖିବି। ଡମ୍ପଡ଼ାଗଡ଼ ଆତର କବି ନଟବର ଧଳ ସାମନ୍ତ ଲେଖିଲେ।

0: କୁ ପରିଚୟ ଦେଲେନି, କହିଲେ ମା ମୋ ନାଁ ହଉଛି ସରିନ୍ଦ୍ରି। ରାଣୀ କହିଲେ ମା ରେ
1: ଆଜ୍ଞା
0: ଯାହା ହଉ ଭଲ ନାଁ ଟି। ଆଚ୍ଛା ତୁ କଣ କଣ ଜାଣିଛୁ କହିଲୁ?
2: କହୁଛି
0: ପିଠା।

ଦମୟନ୍ତୀ କହିଲେ ମା ପିଠା ତିଆରି କରି ଜାଣିଛି, ସବୁ କିଛି ଖାଦ୍ୟ ତିଆରି କରି ଜାଣିଛି। ରାଜମାତା କହିଲେ ଠିକ ଅଛି, ମୋ ଘରେ ରହିବୁ ନା ରହିବି ଯେ ମା, ମୋର ତିନୋଟି କଥା ଯଦି ତମେ ସତ୍ୟ କରି ପାଳନ କରିବ ତାହେଲେ ତମ ପାଖରେ ରହିବି। ନା ଆଚ୍ଛା, କଣ ତୋର ତିନୋଟି କଥା?

ରଖିଲେ ଝିଆରି ରହିଲା ମାଉସୀ ଘରେ, କିନ୍ତୁ ମାଉସୀ ଆଉ ଦମୟନ୍ତୀକୁ ଚିହ୍ନି ପାରୁନାହାନ୍ତି। ଏଣେ ସମୟ ଅତିବାହିତ ହେଇଯାଇଛି, ନଳ ରାଜା ଚାଲିଛନ୍ତି ଜଙ୍ଗଲ ଭିତରେ।

0: ରାଜା ଜଙ୍ଗଲ ପଥରେ ଯାଉଥିବା ସମୟରେ ଦେଖିଲେ ଅଗ୍ନି ସଂଯୋଜିତ ହେଇ ସେ ଜଙ୍ଗଲର କ୍ଷତାଂଶ ପୋଡି ଯାଉଛି। ତାରି ଭିତରୁ କେହି ଜଣେ ଚିତ୍କାର କରି ଡାକୁଛି, ହେ ନଳ ରାଜା ମୋତେ ରକ୍ଷା କର,
1: ରକ୍ଷା କର, ଜଳିଗଲି ଜଳିଗଲି, ନଳ ରାଜା ରକ୍ଷା କର, ଜଳିଗଲି।
0: ନଳ ରାଜାଙ୍କୁ ତ ମନ୍ତ୍ର ଜଣା, ଇନ୍ଦ୍ର ଦେଇଛନ୍ତି ମନ୍ତ୍ର, ବରୁଣ ଦେଇଛନ୍ତି ମନ୍ତ୍ର, ଅଗ୍ନିଦେବତା ଦେଇଛନ୍ତି ମନ୍ତ୍ର, ଯମଦେବତା ଦେଇଛନ୍ତି ମନ୍ତ୍ର। ଅଗ୍ନିଙ୍କର ମନ୍ତ୍ର ବଳରେ ଅଗ୍ନି ନଥିବା ସ୍ଥାନରେ ଅଗ୍ନି ସୃଷ୍ଟି କରିପାରିବେ, ବରୁଣ ରାଜାଙ୍କର ମନ୍ତ୍ର ବଳରେ ସେ ମଧ୍ୟ ଅଗ୍ନି ସୃଷ୍ଟି କରି ଜଳ ସୃଷ୍ଟି କରିପାରିବେ, ଏବଂ ଯମଦେବତା ଦେଇଛନ୍ତି ମନ୍ତ୍ର ରଥ ଚାଳନା ବିଦ୍ୟା, ସାତ ଦିନର ବାଟ ଦିନ କରେ ପହଞ୍ଚାଇ ଦେବେ। ଇନ୍ଦ୍ରଦେବା ଦେଇଛନ୍ତି ମନ୍ତ୍ର ରନ୍ଧଣା ବିଦ୍ୟା, ଗୌରୀ ସୌରୀ ବିଦ୍ୟା। ଆଜି ନଳ ରାଜା ମନ୍ତ୍ର ଉଚ୍ଚାରଣ କରନ୍ତେ, ଜଳ ବର୍ଷା ହେଲା, ଅଗ୍ନିର ଶିକ୍ଷା ଲୁପ୍ୟମାନ ହେଇଗଲା। ତାରି ଭିତରେ ଦେଖିଲେ ଗୋଟିଏ ସାପ, ପଚାରିଲେ କିଏ ସର୍ପ, ତମର ପରିଚୟ ନା? ମତେ ଦେବର୍ଷି ଅଭିଶାପ ଦେଇଥିଲେ, ମୁଁ ତାଙ୍କୁ ପରିହାସ କରିବାରୁ ସେ ମତେ ଅଭିଶାପ ଦେଇଥିଲେ। ସେଇଦିନ ଠାରୁ ମୁଁ ଏ ଅନଳ ଭିତରେ ପଡି ଯାଉଛି, ଏବଂ କହିଥିଲେ ନଳ ରାଜା ହିଁ ତମକୁ ଉଦ୍ଧାର କରିବେ। ଆଜି ସେ ସୁଯୋଗ ପଡିଛି, ମୁଁ ଜାଣୁଛି ଆପଣ ହଉଛନ୍ତି ଧର୍ମବନ୍ତ ରାଜା ନଳ, କିନ୍ତୁ ରାଜା ମୁଁ ବହୁତ ଦିନ ହେଲା ପଡିଛି, ମତେ କାନ୍ଧରେ ଧରି ଦଶ ପାହୁଣ୍ଡ ବାଟ ନେଇ ମତେ ଛାଡି ଦିଅନ୍ତୁ, ମୋ ବାଟରେ ମୁଁ ଚାଲିଯିବି। ନଳ ରାଜା ଆଜି ସେଇ ନାଗନନ୍ଦନ କର୍କୋଟକର ସର୍ପ କଥା ଅନୁସାରେ କାନ୍ଧରେ କର୍କୋଟକ ସର୍ପକୁ ରଖି ଦଶ ପାହୁଣ୍ଡ ବାଟ ଗଣି ଗଣି ଚାଲିଲେ, ଯୋଉଠି ଦଶ ପୂର୍ଣ୍ଣ ହେଲା ଏ କର୍କୋଟକ ସର୍ପ ରାଜାଙ୍କୁ ଦଂଶନ କଲା। ଶରୀର

ବିଷଜ୍ୱାଳାରେ ରାଜାଙ୍କର ସ୍ୱର କଳିଆ ପଡିଗଲା। ରାଜା କହିଲେ ହେ ସର୍ପ ହେ କର୍କୋଟକ ତମେ ଏଇଆ କଲ ନା ନାଇଁ ମୁଁ ଠିକ କରିଛି ତମରି ଦେହରେ କଳି ପ୍ରବେଶ କରି ଗାଦିଚ୍ୟୁତ କରେଇଲା ଏବଂ ଦାମ୍ପତ୍ୟ ଜୀବନକୁ ବିଚ୍ଛେଦ କରେଇ ଦେଇଛି। ମନେ ରଖ ଆଗରେ ଅଯୋଧ୍ୟା ରାଜ୍ୟ ଅଯୋଧ୍ୟା ରାଜା ଅଛନ୍ତି ଋତୁପର୍ଣ୍ଣ ତାଙ୍କରି ପାଖରେ ବାହୁ କବେଶ ରହିବ ସମୟ ଆସିବ ଦମୟନ୍ତୀଙ୍କ ସହିତ ଭେଟ ହବ ଆଉ ଗଲାବେଳେ ଏଇ ନାଲିଆ ବସ୍ତ୍ରଟି ନେଇଥାଅ ତମର କଳା ପଡିଯାଇଛି ଯେତେବେଳେ ଏଇ ବସ୍ତ୍ରକୁ ପରିଧାନ କରିବ ତମ ନିଜ ରୂପ ପ୍ରାପ୍ତ ହେବ। ଅଯୋଧ୍ୟା ରାଜ୍ୟରେ ବାହୁ କବେଶରେ ଦମୟନ୍ତୀଙ୍କର ବାପା ଭୀମରାଜା ମନେ ମନେ ଚିନ୍ତା କଲେ ଆରେ ଝିଅ ଗଲା ଜୁଇଁ କଲା ତାଙ୍କୁ ଖୋଜିବା ନିହାତି ଆବଶ୍ୟକ। ଦୂତ ମାନଙ୍କୁ ପଠେଇଲେ ନଳ ଦମୟନ୍ତୀଙ୍କର ସନ୍ଧାନ ହେବା ପାଇଁ। ଏତିକି ବେଳେ ରାଜାଙ୍କର ପୁରୋଧା ସୁଦେବ ବ୍ରାହ୍ମଣ ଯାଇ ପହଞ୍ଚିଛନ୍ତି ଦମୟନ୍ତୀଙ୍କର ମାଉସୀ ଘରେ। ଦେଖିଲେ ତିନି ମହଲା କୋଠା ଉପରେ ଦମୟନ୍ତୀ କେଶ ଝାଡୁଛନ୍ତି। ଇଏ ପୁରୋଧା ମହାଶୟ ଚିହ୍ନି ପାରିଲେ ରାଜମାତାଙ୍କୁ ଡାକି କହିଲେ ରାଜମାତା ଦମୟନ୍ତୀ ତମରି ଘରେ ଅଛନ୍ତି। ସୁବାହୁ ରାଜମାତା କହିଲେ ଆଶ୍ଚର୍ଯ୍ୟ କଥା ମୋ ଝିଆରୀ ମୋ ଘରେ ମୁଁ ଚିହ୍ନି ପାରୁନି ନା କୋଠା ଉପରେ ଯିଏ ଅଛନ୍ତି କେଶ ଝାଡୁଛନ୍ତି ସେଇ ହଉଛନ୍ତି ଦମୟନ୍ତୀ ନା। ଆଚ୍ଛା ପୁରୋଧା ମାସେ ଆପଣ କେମିତି ଜାଣିଲେ ନା ତାଙ୍କ ଡାହାଣ ଆଖିରେ ଗୋଟିଏ ତିଳ ଚିହ୍ନ ଅଛି। ସେ ତିଳ ଚିହ୍ନକୁ ରଗଡି ଦେଲେ ତା ଭିତରୁ ଅଗ୍ନି ବାହାରିବ ତମେ ଜାଣିବ ସେଇ ହଉଛନ୍ତି ଦମୟନ୍ତୀ। ପରୀକ୍ଷା କରିବା ଉଦ୍ଦେଶ୍ୟରେ ସୁବାହୁ ରାଜମାତା ଇଏ ଦମୟନ୍ତୀଙ୍କୁ ଡାକିଲେ କହିଲେ ମା ଆସିଲୁ ଆସିଲୁ କୌଶଳ

କରିଦେଲେ ଅଗ୍ନି ବାହାରିଲା। ରାଜମାତା କାନ୍ଦିଲେ, ମାଉସୀ କାନ୍ଦୁଛନ୍ତି, ଆରେ ଦମୟନ୍ତୀ ତୁ ଆଜି ପର୍ଯ୍ୟନ୍ତ ମତେ ମୁହଁ ଲୁଚେଇ ରହିଛୁ, ମତେ ଟିକେ ହେଲେ ଚିହ୍ନା ଦେଲୁନି। ସହୋଦର।

0: ବ୍ରାହ୍ମଣ କୁ ପଠେଇ ଦେଲେ, ଯଥା ସମୟରେ ଭାର ସମ୍ଭାର କରି ଦମୟନ୍ତୀଙ୍କୁ ନିଜ ବାପ ଘରକୁ ପଠେଇ
1: ଦେଇଛନ୍ତି।
0: ମିଳିଗଲେ ଦମୟନ୍ତୀ। ଭୀମ ରାଜା ଚିନ୍ତା କଲେ, ଆଚ୍ଛା ନଳ ରାଜା ଅଛନ୍ତି, ଦୂତ ମାନଙ୍କୁ ପଠେଇଲେ। ଦୂତ ମାନେ ଯେତେବେଳେ ନଳ ରାଜାଙ୍କୁ ଖୋଜିବା ପାଇଁ ବାହାରିଲେ, ଦମୟନ୍ତୀ ଡାକି କହିଲେ, ଶୁଣ, ତମେ ସେମିତି ପାଇବନି, ମୁଁ ଗୋଟେ ଗୀତଟିଏ କହୁଛି, ତମେ ଯୁଆଡେ ଖୋଜିବା ପାଇଁ ଯିବ, ଏ ଗୀତଟି ପଢି ପଢି ଯିବ, ଏ ଗୀତଟି ଶୁଣି ଯେ ବାରମ୍ବାର ପ୍ରଶ୍ନ ପଚାରିବ, ଏବଂ ଯାହାର ଆଖିରେ ଲୁହ ଦେଖିବ, ବାରମ୍ବାର ଏ ଗୀତଟି ନବା ପାଇଁ ମଧ୍ୟ ତାର ଉଦ୍ଦେଶ୍ୟ ରହିଥିବ, ଅନୁଭବ କରିପାରିବ ତାର ଅନ୍ତରର ଦୁଃଖ, ତମେ ଜାଣିବ ସେଇ ହଉଛନ୍ତି ନଳ ରାଜା। ତେବେ ସେ ଗୀତଟି କଣ?

0: ରାଜା କାନ୍ଦିଲେ, ଇଏ ହଉଛି ମୋର ପୂର୍ବର ଇତିହାସ, ଭୂତ ଜାଣିପାରିଲେ। ଅଯୋଧ୍ୟାରେ ଯିଏ ଅଛନ୍ତି ବାହୁକବେଶରେ, ସେଇ ବୋଧେ ନଳ ରାଜା ଦମୟନ୍ତୀଙ୍କୁ କହିଲେ। ଫେରି ଆସି ଦମୟନ୍ତୀଙ୍କୁ କହିଛନ୍ତି, ଦମୟନ୍ତୀ ଚିନ୍ତା କଲେ, କହିଲେ ଠିକ ଅଛି ଦୂତ, ଏ ସ୍ୱୟମ୍ବର ପତ୍ର ନିଅ, ସେଥିରେ ଲେଖା ଅଛି ନଳ ରାଜା କୁଆଡେ ଚାଲି ଯାଇଛନ୍ତି। ବର୍ତ୍ତମାନ ଦମୟନ୍ତୀଙ୍କ ପାଇଁ ଦ୍ୱିତୀୟ ସ୍ୱୟମ୍ବର ହଉଛି। ଏଇ ଦ୍ୱିତୀୟ ସ୍ୱୟମ୍ବରକୁ ଅଯୋଧ୍ୟା ରାଜାକୁ ନିମନ୍ତ୍ରଣ ଦିଆଗଲା। ପତ୍ରଟି ଯେତେବେଳେ ଦୂତ ଦେଲେ, ଅଯୋଧ୍ୟା ରାଜା ଚିନ୍ତା କଲେ, ଆରେ ସାତ ଦିନର ବାଟ ମୁଁ ଦିନେକରେ ଯିବି କେମିତି, ଆଉ ଗୋଟାଏ ଦିନ ସ୍ୱୟମ୍ବର ଅଛି। ବାହୁକ ବେଶଧାରୀ ନଳ ରାଜାଙ୍କୁ ତ ମନ୍ତ୍ର ଜଣା, କହିଲେ ଆଜ୍ଞା ମୁଁ ଗୋଟାଏ ଦିନରେ ନେଇଯିବି। ରଥକୁ ଧରି ଗୋଟାଏ ଦିନରେ ଆସି ପହଞ୍ଚି ଗଲେ ବିଦର୍ଭରେ, ଦେଖିଲେ ଆଡମ୍ବର ନାହିଁ ସ୍ୱୟମ୍ବର ନାହିଁ। ରାଜା ଅଯୋଧ୍ୟାର ଋତୁପର୍ଣ୍ଣ ଡାକିଲେ, ବାହୁକ ଇଏ କଣ ଆମକୁ ପରିହାସ କରୁଛନ୍ତି? କଥାଟି ହେଲା ଜେମା ଦେଇ ଡାକିଲେ, କହିଲା ଲୋ ସଖୀ ଗୋଟେ କାମ କର, ରହିବା ପାଇଁ ବସାଘର ଖଣ୍ଡିଏ ଦିଅ, ସେ ରହିବେ, ତାଙ୍କୁ ପରିବା ପତ୍ର ଦିଅ, ଚାଉଳ ଦିଅ, ଡାଲି ଦିଅ, ମାଠିଆଟିଏ ଦିଅ, କଞ୍ଚା କାଠ ଦିଅ, ପାଣି ଦିଆ ହବନି, ଅଗ୍ନି ଦିଆଯିବନି, କିଛି ନାହିଁ ବଟାବଟି ପାଇଁ ମସଲା ମସଲି କିଛି ନା ନା ଆବଶ୍ୟକ ନାହିଁ। କାରଣ ଦମୟନ୍ତୀଙ୍କର ଲକ୍ଷ୍ୟ ମୁଁ ପରୀକ୍ଷା କରିବି, ପ୍ରକୃତରେ ସେ ମୋର ସ୍ୱାମୀ ନା ନାହିଁ
1: ଦେଖିବା।
0: ଏଣେ ସଖୀମାନେ ଯାଇ ଝରକା ବାଟେ ଦେଖିଲେ, ନଳ ରାଜା କଣ କଲେ, ଛଣ ବିଡ଼ା ଏ ଧଳ।

ପକ୍ଷୀ ମାନେ କହିଲେ ଜେମା ଦେଇ ସେ ଛଣ ବିଡ଼ା ଧରି ଫୁ କରିଦେଲେ ନିଆଁ ହେଇଗଲା, ମାଠିଆରେ ଆପେ ଆପେ ପାଣି ହେଇଗଲା, ଅକଟା ଅବଟା ଯାହା ସବୁ ଗୋଟିଏ ହାଣ୍ଡିରେ ପକେଇଦେଲେ। ଦମୟନ୍ତୀ କହିଲେ ଠିକ ଅଛି, ଖାଦ୍ୟ ରନ୍ଧା ସରିଗଲା, ତମେ ଯାହା କିଛି ମାଗିକି ଆଣ। ସଖୀ ମାନେ ଯାଇ ମାଗି ଆଣିଲେ, ଯେତେବେଳେ ଖାଇଲେ ଆନନ୍ଦ ଅମୃତ ତୁଲ୍ୟ ଭୋଜନ। ଜେମା ଦେଇ କେଡେ ସୁନ୍ଦର ଲାଗୁଛି, ଆଚ୍ଛା ଠିକ ଅଛି।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ଶୀର୍ଷକ ରାମଭକ୍ତ ସଭାରେ ପରିବେଷଣ କରିଥିଲେ ଶିଳ୍ପୀ ବସନ୍ତ କୁମାର ରଥ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୁଡ଼ିକ ନେଇଛୁ କଜରାହରେ ଚଳଚ୍ଚିତ୍ରରୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତଗୁଡ଼ିକ ନେଇଥିଲୁ କଜରାରେ ଚଳଚ୍ଚିତ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ।